0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର ଆମ ପରିବେଶ କାର୍ଯ୍ୟକ୍ରମରେ ଶୁଣନ୍ତୁ ଆଲୋଚନା ଚାଷବାସ ଜନିତ ପରିବେଶ ପ୍ରଦୂଷଣ ସମ୍ପର୍କରେ। ଉପସ୍ଥାପନ ସୁଶ୍ରୀତା ସାହୁ।
1: କୃଷି ସହିତ ମଣିଷ କେଉଁ ଆଦିମ କାଳରୁ ଓତପ୍ରୋତ ଭାବେ ଜଡ଼ିତ। କୃଷି ହିଁ ସଭ୍ୟତାକୁ ଜନ୍ମ ଦେଇଛି। କୃଷିର ସମୃଦ୍ଧିରେ ମାନବ ସଭ୍ୟତା ଅଧିକରୁ ଅଧିକ ସମୃଦ୍ଧି ହେବାରେ ଲାଗିଛି। ଖାଦ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ହେବାରେ ଲକ୍ଷ୍ୟରେ ପ୍ରତ୍ୟେକ ଦେଶରେ ନିରନ୍ତର ଗବେଷଣା ଚାଲୁ ରହିଛି। ଉତ୍ପାଦନ ବୃଦ୍ଧି ଓ ଲକ୍ଷ୍ୟରେ ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲକୁ କଟାଯାଇଛି। ଅନେକ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ସୃଷ୍ଟି କରି ଜଙ୍ଗଲ ଓ ଚାଷ ଜମିକି ଜଳାନ୍ନବ କରାଯାଇଛି। ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ଅନେକ ରାସ୍ତାଘାଟ କୋଠାବାଡ଼ି ଆଦି ବୃଦ୍ଧି ପାଇଁ ବହୁମାତ୍ରାରେ ଚାଷ ଜମି ହ୍ରାସ ପାଇଛି। କମ୍ ଜମିରୁ ଅଧିକ ଖାଦ୍ୟ ଉତ୍ପାଦନ ପାଇଁ ରାସାୟନିକ ସାର, କୀଟନାଶକ ଔଷଧ, ଉଦ୍ଭିଦ ବୃଦ୍ଧିକାରକ ହରମୋନ୍, ଶଙ୍କର ଜାତୀୟ ବିହନ ଏବଂ ଜିନିୟ ପରିବର୍ତ୍ତନ ବିହନ ଆଦି ବ୍ୟବହାର କରି ଅମଳ ବୃଦ୍ଧି କରିବା ଦ୍ୱାରା ରାସାୟନିକ ଦ୍ରବ୍ୟର ଅଂଶାବିଶେଷ ମାଟିରେ, ପାଣିରେ ଓ ବାୟୁରେ ରହିଯିବାରୁ ପରିବେଶ ପ୍ରଦୂଷିତ ହୋଇ ମନୁଷ୍ୟ, ପଶୁ, ପକ୍ଷୀ ଏବଂ ଏପରିକି ଅଣୁଜୀବ ମଧ୍ୟ ସଙ୍କଟରେ ପଡ଼ୁଛନ୍ତି। ସମଗ୍ର ଜୀବଜଗତ ପାଇଁ ଏହା ବିପଦ ସୃଷ୍ଟି କରିଅଛି। ଏହା ସତ୍ତ୍ୱେ ଖାଦ୍ୟଶସ୍ୟର ଆବଶ୍ୟକତା ପୂରଣ ପାଇଁ କୃଷି କ୍ଷେତ୍ରରେ ରାସାୟନିକ ସାର, କୀଟନାଶକ ବିଷର ଅବିଚାରିତ ପ୍ରୟୋଗ ଫଳରେ ଜୈବ ବିବିଧତା ବହୁଳ ଭାବରେ ବିନଷ୍ଟ ହେବାକୁ ଲାଗିଅଛି। କେତେକ କୀଟମାନଙ୍କର ସଂଖ୍ୟା କମିଯିବା ଫଳରେ ବୃଦ୍ଧି ପାଇବାକୁ ଲାଗିଲା। କେତେକମାନଙ୍କ ଶରୀରରେ ବିଷକ୍ରିୟା ରହିଯିବାରୁ ସେମାନଙ୍କର ମୃତ୍ୟୁ ହେଲା ନାହିଁ। କୃଷି କ୍ଷେତ୍ରରେ ପ୍ରୟୋଗ କରୁଥିବା ଏହି ବିଷମାନ ବର୍ଷା ଜଳ ସହିତ ଭୂଗର୍ଭକୁ ପଳାଇଯିବା ଫଳରେ ଭୂତଳ ଜଳ ଦୂଷିତ ହେଲା। ମୃତ୍ତିକାର ଉର୍ବର ଶକ୍ତି ବୃଦ୍ଧିରେ ସହାୟକ ଅସଂଖ୍ୟ ଜୀବାଣୁ, ଫିମ୍ପି ଭଳି ଅଣୁଜୀବ, ଜିଆ ଭଳି ଉପକାରୀ ପ୍ରାଣୀମାନଙ୍କର ନିଧନ ହେବା ଫଳରେ ମୃତ୍ତିକାର ଉର୍ବର ଶକ୍ତି ମଧ୍ୟ କମିବାରେ ଲାଗିଛି। ଫଳରେ ଆମ କୃଷିକ୍ଷେତ୍ର ନିରସ ଓ ଟାଣୁ ହୋଇଯିବା ସଙ୍ଗେ ସଙ୍ଗେ ଭୂତଳ ଜଳ ମଧ୍ୟ ଅଧିକରୁ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ବୃଷ୍ଟି ଜଳ ସହିତ ପ୍ରବାହିତ ହୋଇ ଏହି ବିଷାକ୍ତ ଦ୍ରବ୍ୟମାନ

0: ନଦୀ ନାଳ ଏବଂ ନିକଟବର୍ତ୍ତୀ ଜଳାଧାରା ଓ ଜଳାଶୟମାନଙ୍କୁ ଅନୁପ୍ରବେଶ କରିବା ଫଳରେ ସମଗ୍ର ଜଳ ପ୍ରଦୂଷିତ ହେବା ସହ ସମାଜ ତଥା ଜଳଜୀବମାନଙ୍କର ସାମୂହିକ ମୃତ୍ୟୁର କାରଣ ହୋଇଛି। ଏହିଭଳି ବିଭିନ୍ନ ବିଷକ୍ରିୟା ଯୋଗୁଁ ପଶୁପକ୍ଷୀମାନଙ୍କର ମୃତ୍ୟୁ ହେବା ସହିତ ସେମାନଙ୍କର ସଂଖ୍ୟା କ୍ରମେ ବିଲୋପ ଘଟି ଏବେ ଏକ ସଙ୍କଟଜନକ ପର୍ଯ୍ୟାୟରେ ପହଞ୍ଚିଛି। ଅଧିକନ୍ତୁ କୀଟନାଶକ ଭଳି ହଳାହଳ ବିଷକ୍ରିୟାରେ ପ୍ରଦୂଷିତ ଖାଦ୍ୟଶସ୍ୟ ଫଳମୂଳ ଓ ପନିପରିବା ଗ୍ରହଣ କରି ଆମେ ବିଭିନ୍ନ ରୋଗ ବ୍ୟାଧିରେ ଆକ୍ରାନ୍ତ ହେଉଛେ। ଆମ ଗୃହପାଳିତ ପଶୁପକ୍ଷୀ ଏପରି ପ୍ରଦୂଷିତ ଜଳ ଓ ଚାରଣଭୂମି ବ୍ୟବହାର କରିବା ଫଳରେ ଆମେ ବ୍ୟବହାର କରୁଥିବା ଦୁଗ୍ଧ ମାଛ ମାଂସ ଅଣ୍ଡା ମଧ୍ୟ ମାରାତ୍ମକ ବିଷକ୍ରିୟାରେ ପ୍ରଦୂଷିତ। ଏହି ପରିପ୍ରେକ୍ଷୀରେ ବିଚାର କଲେ ଜୈବ ବିବିଧତା ହ୍ରାସ ଓ ତଜ୍ଜନିତ ପରିବେଶ ପ୍ରଦୂଷଣ ମୂଳରେ ଯେ କୀଟନାଶକ ଓ ରାସାୟନିକ ସାର ଏଥିରେ ଧିମତ ହେବାର ଅବକାଶ ନାହିଁ। ଏହାର ପ୍ରତିକାର ଚିନ୍ତାଶୀଳ ବ୍ୟକ୍ତିମାନେ ଚାଷଜନିତ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବା ନିମନ୍ତେ ଏକ ଉନ୍ନତ ଚିନ୍ତନ ଉଦ୍ଭବ କରିଛନ୍ତି, ଯାହା ହେଉଛି ଚିରନ୍ତନ କୃଷି। ଏହି ଚିରନ୍ତନ କୃଷିର ଲକ୍ଷ୍ୟ ହେଉଛି ଜୈବିକ ପ୍ରଣାଳୀରେ ଚାଷ, ଯାହା ମାଟିକୁ ଜୀବନ୍ତ ସୁସ୍ଥ ଉର୍ବର ଓ ଅମ୍ଳକ୍ଷମ ରଖି ଅଧୁନା ଚାଷ କାର୍ଯ୍ୟରେ ବ୍ୟବହୃତ ରାସାୟନିକ ଦ୍ରବ୍ୟକୁ ଦୂରେଇ ରଖିବ ତଥା ଉନ୍ନତ ଗୁଣ ଓ ମାନର ଅମଳ ପ୍ରଦାନ କରି ମାନବ ମୁହକୁ ଆତ୍ମନିର୍ଭରଶୀଳ ସ୍ୱାବଲମ୍ବୀ ତଥା ସ୍ୱାଭାବିକ ଜୀବନଯାପନ କରିବାରେ ସାହାଯ୍ୟ କରିବ। ଏଥିପାଇଁ ରାସାୟନିକ ସାର ଓ କୀଟନାଶକ ବିଷୟର ବିକଳ୍ପ ରୂପେ କମ୍ପୋଷ୍ଟ ଖତ ବ୍ୟବହାର କରିବାକୁ ପଡ଼ିବ। ଦେଖାଯାଇଛି ଯେ ସମଗ୍ର ସହରାଞ୍ଚଳରେ ଜୈବିକ ଆବର୍ଜନାର ପରିମାଣ ବାର୍ଷିକ 25 ନିୟୁତ ଟନ୍ ଏବଂ ଫସଲର ଅଂଶାବିଶେଷ ବାର୍ଷିକ 600ରୁ 700 ନିୟୁତ ଟନ୍। ଏହି ଅପରିମିତ ଆବର୍ଜନା ଓ ଫସଲର ଅଂଶବିଶେଷକୁ ପଚାଇ ଜୈବ ଖତ ପ୍ରସ୍ତୁତ କରି କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ କରିପାରିବ।
1: ଆମ ପରିବେଶ କାର୍ଯ୍ୟକ୍ରମରେ ଚାଷବାସ ଜନିତ ପରିବେଶ ପ୍ରଦୂଷଣ ସମ୍ପର୍କରେ କହୁଥିଲେ ସୁଶ୍ରୀତା ସାହୁ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 492ତମ ଭାଗ। ଶିଳ୍ପୀମାନେ ହେଲେ ରାମହରି ଦାସ, ପଦ୍ମାବତୀ ଦ୍ୱିବେଦୀ, ଷଡ଼ଭାମ ମହାପାତ୍ର ଓ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ଦାସରଥି ଦାସ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି ଓ ବର୍ଣ୍ଣନା ବସନ୍ତ ମହାନ୍ତି।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଯେଉଁସବୁ ବିଭୂତି କଥା କହିଛନ୍ତି ତାହା ଭଗବତ ଗୀତାର ଦଶମ ଅଧ୍ୟାୟରେ ବର୍ଣ୍ଣିତ ବିଭୂତି ଯୋଗର ଅନୁରୂପ। ଭଗବାନ ଅକ୍ଷରମାନଙ୍କ ମଧ୍ୟରେ ଅକାର, ଛନ୍ଦମାନଙ୍କ ମଧ୍ୟରେ ଗାୟତ୍ରୀ, ସେ ଦେବତାଙ୍କ ମଧ୍ୟରେ ଇନ୍ଦ୍ର, ଦୁର୍ଗମ ସବୁଙ୍କ ମଧ୍ୟରେ ହିମାଳୟ, ବନସ୍ପତିଙ୍କ ମଧ୍ୟରେ ଅଶ୍ୱସ୍ଥ, ନାରୀମାନଙ୍କ ମଧ୍ୟରେ ଶତରୂପା, ଋତୁମାନଙ୍କ ମଧ୍ୟରେ ବସନ୍ତ, ନକ୍ଷତ୍ରମାନଙ୍କ ମଧ୍ୟରେ ଅଭିଜିତ, ଦାତାମାନଙ୍କ ମଧ୍ୟରେ ବଳି ଏବଂ ବୀରମାନଙ୍କ ମଧ୍ୟରେ ଅର୍ଜୁନ ଇତ୍ୟାଦି ଇତ୍ୟାଦି।

ଶୁଣୁଥିଲେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 492ତମ ଭାଗ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ସକାଳ 7:02 ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣି ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସଫଳତାର ସହ ଶେଷ ହୋଇଛି ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କଲ୍ୟାଣ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଆବାସ ଜନଗଣନା ଏପ୍ରିଲ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିସହିତ ସ୍ୱ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ପହିଲାରୁ ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା 2027 ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କହିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆସନ୍ତା ରବିବାର ଦିନ ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁଦ୍ଧା 3,33,7,545 ଜଣ ଭୋଟର ପରିଗଣନା ଫର୍ମ ପାଇଛନ୍ତି। ସେମାନଙ୍କ ମଧ୍ୟରୁ 3,13,42,000 ଅଧିକ ଭୋଟରଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ପରିଗଣନା ଫର୍ମ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ସଫଳତାର ସହ ଶେଷ କରି ମାଲକାନଗିରି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଏହି କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି। ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍

0: ମିଳିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ଘଟୁଥିବା ମୃତ୍ୟୁ ଏବଂ ଆର୍ଥିକ ଅନିୟମିତତା ଭଳି ପ୍ରସଙ୍ଗକୁ ନେଇ ସମସ୍ତ ନିଶା ନିବାରଣ କେନ୍ଦ୍ରର ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର କହିଛନ୍ତି। ଆସନ୍ତା ସାତ ଦିନ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,503 ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରକରଣ କରାଯାଇଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ଜିଲ୍ଲାର ମୋଟ 80% ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ହୋଇଥିବାରୁ ଏଥିରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା ଏବଂ ଅତିରିକ୍ତ ଭିଡ଼କୁ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ବର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଆଜି ରାତି 11:00 ଭୁବନେଶ୍ୱରରୁ ଛାଡ଼ିବାକୁ ଥିବାବେଳେ ଜୁନ୍ 28 ସକାଳ 9:00 ପହଞ୍ଚିବ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମୋବାଇଲ୍ ଫୋନ୍ ଅଙ୍ଗନୱାଡ଼ି କର୍ମୀଙ୍କୁ ବଣ୍ଟନ କରାଯାଇଥିଲା। କୋରାପୁଟ ସହରସ୍ଥିତ ସଦ୍ଭାବନା ସଭାଗୃହଠାରେ ରାଜ୍ୟ ସରକାରଙ୍କର ନୋଡାଲ ସଚିବ ଆର୍ଏସ୍ ଗୋପାଳନ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମନୋଜ ସତୱାନ ମହାଜନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରମାଣ ସ୍ୱଷ୍ଟ ପ୍ରତିକାର ଉପରେ ବିନିଯୋଗ କରନ୍ତୁ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଅଧିକାର କିଶୋର ନ୍ୟାୟ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଅନ୍ତଃରାଜ୍ୟ ଆଥ୍ଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଓଡ଼ିଶାର ଅନିମେଶ କୁଜୁର ପୁରୁଷ 200 ମିଟରରେ ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନିମେଶ 20.74 ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି। ମହିଳା 100 ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ହାସଲ କରିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ ଡେକାଥଲନ୍ରେ ଓଡ଼ିଶାର ଜସ୍ପ୍ରୀତ ନାୟକ 7131.6 ତୃତୀୟ ସ୍ଥାନରେ ରହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ପେଟ କହିଲେ ଆମେ ସାଧାରଣତଃ ଖାଦ୍ୟ ନଳୀ ବୁଝିଥାଉ। ଏହି ଖାଦ୍ୟ ନଳୀ ଦାନ୍ତ ପାଖରୁ ଆରମ୍ଭ ହୋଇ ଇସୋଫେଗାସ୍ ବା ଖାଦ୍ୟନଳୀ, ପାକସ୍ଥଳୀ ବା ଷ୍ଟୋମାକ୍, କ୍ଷୁଦ୍ରାନ୍ତ ବା ସ୍ମଲ୍ ଇଣ୍ଟେଷ୍ଟିନ୍, ବୃହଦାନ୍ତ୍ର ବା ଲାର୍ଜ ଇଣ୍ଟେଷ୍ଟିନ୍ ଓ ଶେଷରେ ତା ମରଦ୍ୱାର ପାଖରେ ପହଞ୍ଚେ। ପେଟ ଭିତରେ ଏହି ଖାଦ୍ୟ ନଳୀ ବ୍ୟତୀତ ଅନ୍ୟାନ୍ୟ ବହୁ ଦରକାରୀ ଅର୍ଗାନ୍ ବା ଯନ୍ତ୍ର ରହିଛି। ଉଦାହରଣ ସ୍ୱରୂପ ଲିଭର ବା ଯକୃତ, ବୃକକ୍ ବା କିଡ୍ନି, ଅଗ୍ନ୍ୟାଶୟ ବା ପେନକ୍ରିଆସ୍, ପ୍ଲିହା ବା ସ୍ପ୍ଲିନ୍, ଲିମ୍ଫ ନୋଡ୍, ବିଭିନ୍ନ ରକ୍ତଶିରା ତଥା ଜନନେନ୍ଦ୍ରିୟ ବିଭିନ୍ନ ଅଂଶ ମଧ୍ୟ ରହିଛି। ଏହି ସମସ୍ତ ଅଂଶ ବିଶେଷ ପେଟ ଭିତରେ ଏଭଳି ଭାବରେ ସଜା ହୋଇ ରହିଛି ଯେ ପେଟକୁ ଏକ ବିରାଟ କାରଖାନା ସହିତ ତୁଳନା କରାଯାଇପାରେ। ତେବେ ପେଟର ଘା ଅର୍ଥ କହିଲେ ସାଧାରଣତଃ ଆମେ ଖାଦ୍ୟ ନଳୀ ଭିତର ଘା, ପାକସ୍ଥଳୀ ଘା ବା ପେପ୍ଟିକ୍ ଅଲସର, କ୍ଷୁଦ୍ରାନ୍ତ ବା ବୃହଦାନ୍ତ୍ର ଘା ଯଥା ସ୍ମଲ୍ ଇଣ୍ଟେଷ୍ଟାଇନ୍ ଅଲସର ଓ କଲୋନିଂ ଅଲସର ବୋଲି ବୁଝୁ। ବେଳେବେଳେ ମରଦ୍ୱାର ଭିତରେ ମଧ୍ୟ ଘା ହୁଏ। ଏହି ସମସ୍ତ ଘା ଭିତରେ ସାଧାରଣତଃ ପାକସ୍ଥଳୀ ଘାରେ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ଛୋଟ ଛୋଟ ପିଲାମାନଙ୍କର ଟାଇଫଏଡ୍ ଜ୍ୱର ବା ଟ୍ୟୁବରକ୍ଲୋସିସ୍ ଇତ୍ୟାଦି ହେଲେ କ୍ଷୁଦ୍ରାଙ୍କ

0: ରେ ଘା ବା ସ୍ମଲ ଇଣ୍ଟେଷ୍ଟିନାଲ ଅଲସର ହୋଇଥାଏ। ବୟସ ବ୍ୟକ୍ତିମାନଙ୍କର ସାଧାରଣତଃ ଲାର୍ଜ ଇଣ୍ଟେଷ୍ଟିନ ବା ରେକ୍ଟମରେ ଘା ହୁଏ। ଏହାକୁ କୋଲୋନିକ ଅଲସର ବା ରେକ୍ଟାଲ ଅଲସର କୁହାଯାଏ। ତେବେ ବୟସ ବା ଲିଙ୍ଗ ନିର୍ବିଶେଷରେ ପାକସ୍ଥଳୀରେ ଘା ସାଧାରଣତଃ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ପାକସ୍ଥଳୀରେ ଘା ହେବାର ବିଭିନ୍ନ କାରଣ ରହିଛି। ତିନୋଟି ମୁଖ୍ୟ କାରଣ ହେଲା ହେଲିକୋବାକ୍ଟର ପାଇଲୋରି, ବିଭିନ୍ନ ପ୍ରକାର ପେନ୍ କିଲା ସେବନ ଓ ଜୋଲିଞ୍ଜା ଏଲିସନ୍ ସିଣ୍ଡ୍ରୋମ। 1984 ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ହେଲିକୋବାକ୍ଟର ପାଇଲୋରି ଜୀବାଣୁକୁ ଆବିଷ୍କାର କରିଥିଲେ ଓ ଗବେଷଣା ମାଧ୍ୟମରେ ସେମାନେ ଜାଣିପାରିଲେ ଯେ ଏହି ଜୀବାଣୁ ପେଟରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ପେନ୍ କିଲା ସେବନ କଲେ ପେଟ ଭିତରେ ଅମ୍ଳକ୍ଷରଣ ବଢ଼ିଯାଏ ଓ ଘା ସୃଷ୍ଟି କରେ। ଇସୋଫେଗାସରେ ଘା ହେବାର କାରଣ କିନ୍ତୁ ଅଲଗା। ବେଳେବେଳେ ଛୋଟ ଛୋଟ ପିଲାମାନେ ବା ବୟସ ବ୍ୟକ୍ତିମାନେ ଅସାବଧାନତା ବଶତଃ ହେଉ ବା ଦୁର୍ଘଟଣା ହେଉ ବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଫିନାଇଲ ବା ସଲଫ୍ୟୁରିକ ଏସିଡ୍ ବା ହାଇଡ୍ରୋକ୍ଲୋରିକ ଏସିଡ୍ ଇତ୍ୟାଦି ପିଇ ଦିଅନ୍ତି। ଏହା ପିଇବା ଦ୍ୱାରା ଇସୋଫେଗାସ ବା ଷ୍ଟୋମାକ୍ ଏବଂ କ୍ଷୁଦ୍ରାନ୍ତ ଭିତରେ ଏସିଡ୍ ବା ଆଲକାଲି ଜନିତ ଘା ସୃଷ୍ଟି ହୁଏ। ଏହାକୁ କୁହନ୍ତି କୋରୋସିଭ୍ ଅଲସର। ଏହା ବ୍ୟତୀତ କ୍ୟାନ୍ସର ବା କର୍କଟ ରୋଗ ହେଲେ ପେଟର ଯେକୌଣସି ଅଂଶରେ ମଧ୍ୟ ଘା ହୋଇପାରେ, ଯଥା ଇସୋଫେଜାଲ କ୍ୟାନ୍ସର, ଷ୍ଟୋମାକ୍ କ୍ୟାନ୍ସର, କୋଲନ୍ କ୍ୟାନ୍ସର ବା ରେକ୍ଟାଲ କ୍ୟାନ୍ସର ଇତ୍ୟାଦି। ଏହି କର୍କଟ ରୋଗ ପୁଣି ଖାଦ୍ୟନଳୀରୁ ଯାଇ ଦୂର ସ୍ଥାନରେ ଯଥା ଲିଭର, ଫୁସ୍ଫୁସ୍ ଓ ମସ୍ତିଷ୍କରେ ମଧ୍ୟ ଘା ସୃଷ୍ଟି କରେ। ବର୍ତ୍ତମାନ ପ୍ରଶ୍ନ ଉଠେ ଏହି ଘାର ଲକ୍ଷଣ କ'ଣ। ପେଟରେ ଘା ହେଲେ ସାଧାରଣତଃ ଭୋକ ଲାଗେ ନାହିଁ, ପେଟ ବ୍ୟଥା ହୁଏ, ବାନ୍ତି ହୁଏ, ରକ୍ତ ବାନ୍ତି ବା କଳାଝାଡ଼ା ହୁଏ। ଆଉ କ୍ୟାନ୍ସର ରୋଗ ହେଲେ ଶରୀରର ବିଭିନ୍ନ ଅଂଶ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମଣିଷକୁ ମୃତ୍ୟୁ ମୁଖରେ ପକାଇ ଦିଏ। ଏହି ରୋଗ ଜାଣିବାର ଏକ ସହଜ ବାଟ ହେଉଛି ଏଣ୍ଡୋସ୍କୋପି ବା କୋଲୋନୋସ୍କୋପି। ଏହା ଏକ ଯନ୍ତ୍ର ଯାହା ମାଧ୍ୟମରେ ଆପଣ ରୋଗ ଜାଣିପାରିବେ ଓ ଚିକିତ୍ସା ମଧ୍ୟ କରିପାରିବେ। ଏଣ୍ଡୋସ୍କୋପି ମାଧ୍ୟମରେ ସେହି ଘାର ବିଭିନ୍ନ ଅଂଶକୁ ନେଇ ମାଇକ୍ରୋସ୍କୋପରେ ମଧ୍ୟ ହିଷ୍ଟୋଲୋଜିକାଲ ଏକ୍ସାମିନେସନ କରିପାରିବେ। ଏହି ସମସ୍ତ ସୁବିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନୂତନ ଭାବରେ ଖୋଲାଯାଇଥିବା ହେପାଟୋଲୋଜି ବା ଲିଭର ବା ଯକୃତ ରୋଗ ବିଭାଗରେ ରହିଛି। ପ୍ରତିକାର ଭାବରେ କୁହାଯାଇପାରେ ଆପଣ ଖାଦ୍ୟପେୟର ନିୟମତା ଆପଣମାନେ ରକ୍ଷା କରିବେ। ନିରାମିଷ ଖାଦ୍ୟ ଶରୀର ପକ୍ଷରେ ସୁପାଚ୍ୟ, ଆମିଷ ଖାଦ୍ୟ ସେବନ ଦ୍ୱାରା ସାଧାରଣତଃ କର୍କଟ ରୋଗ ବା କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ବେଶୀ ଭାବରେ ହୁଏ। ତେବେ କ୍ୟାନ୍ସର ଘାର ଚିକିତ୍ସା ସାଧାରଣତଃ କଷ୍ଟକର ଓ ବ୍ୟୟବହୁଳ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଥିଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kHz ଯୋଗେ। ସମୟ ବର୍ତ୍ତମାନ 7:15 PM। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆ ବିବାଦଜନିତ ଆର୍ଥିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି IMF ମତବ୍ୟକ୍ତ। ଭେଞ୍ଜୁଏଲା ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 188 ବୃଦ୍ଧି। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଆଜି ଖେଳାଯିବ ବେଲଫାଷ୍ଟରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2023 ଓ 2024 ବ୍ୟାଚ୍ର ସାମରିକ ଇଞ୍ଜିନିୟରିଂ ସେବାର ତାଲିମ ନେଉଥିବା ଅଧିକାରୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଆତ୍ମନିର୍ଭରତା ବର୍ତ୍ତମାନ ରାଷ୍ଟ୍ରଗୁଡ଼ିକ ଲାଗି ଏକ ରଣନୈତିକ ଆବଶ୍ୟକତାରେ ପରିଣତ ହୋଇଛି। ଆତ୍ମନିର୍ଭର ଦେଶ ବିପର୍ଯ୍ୟୟ ସମୟରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେଇଥାଏ। ଅପରେସନ୍ ସିନ୍ଦୁର ସମୟରେ ଏହା ଅଧିକ ସ୍ପଷ୍ଟ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ

ମୁର୍ମୁ ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା କ୍ଷମତା ଆଧୁନିକ ଜ୍ଞାନକୌଶଳ ତଥା ଘରୋଇ ଶିଳ୍ପ ଭିତ୍ତିଭୂମିଗୁଡ଼ିକର କାର୍ଯ୍ୟକ୍ଷମତାର ସଠିକ୍ ପ୍ରସ୍ତୁତି ଓ ରଣନୈତିକ ସମୟୋପଯୋଗୀ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ସାମରିକ ଇଞ୍ଜିନିୟରିଂ ସେବାର ଅଧିକାରୀମାନେ ଦେଶର ପ୍ରତିରକ୍ଷା ଭିତ୍ତିଭୂମିର ମେରୁଦଣ୍ଡକୁ ଅଧିକ ସଶକ୍ତ କରିବାରେ ସହାୟକ ହୋଇଥାନ୍ତି। ଏହି ଅଧିକାରୀମାନଙ୍କ ଦକ୍ଷତା ଉତ୍ସର୍ଗୀକୃତ ସେବା ତଥା କଠିନ ପରିଶ୍ରମ ମାଧ୍ୟମରେ ସମଗ୍ର ସେନାବାହିନୀ ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ସକ୍ଷମ ହୋଇଥାନ୍ତି ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା ତିନି ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏନ୍ସିବିର 2025 ବର୍ଷ ଲାଗି ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହିତ ଜାମ୍ମୁ ଓ ଗୌହାଟୀ ଲାଗି ନବନିର୍ମିତ ଏନ୍ସିବି କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ଶ୍ରୀ ଶାହା ଏକ ଅନ୍ଲାଇନ୍ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ ଯାହା ଅଧୀନରେ ଦେଶବ୍ୟାପୀ ଜବତ ହୋଇଥିବା ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,00,000 କିଲୋଗ୍ରାମରୁ ଉର୍ଦ୍ଧ୍ୱ ନିଶାଦ୍ରବ୍ୟଗୁଡ଼ିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଇରାନ ବିବାଦ ଏବଂ ଶକ୍ତି କ୍ଷେତ୍ରରେ ମୂଲ୍ୟବୃଦ୍ଧିର ଅର୍ଥନୈତିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ କହିଛି। ଗତକାଲି ଆଇଏମ୍ଏଫ୍ ପକ୍ଷରୁ କରାଯାଇଥିବା ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏହାର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବାହ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିଛି ଏବଂ ଘରୋଇ ଚାହିଦା ମଧ୍ୟ ସମାନ୍ତରାଳ ଭାବେ ବଜାୟ ରହିଛି। 2026-27 ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି 6.5% ବୃଦ୍ଧି ପାଇବ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧବିରତି ସହିତ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲାଯିବା ଦିଗରେ ନିଆଯାଉଥିବା ପଦକ୍ଷେପ ଯୋଗୁଁ ବିଶ୍ୱସ୍ତରରେ ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଇଏମ୍ଏଫ୍ ଆଶାବ୍ୟକ୍ତ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତିନିଦିନିଆ ସେସେଲ୍ସ ଗସ୍ତ କରିବେ। ଏହି ଅବସରରେ ଶ୍ରୀ ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ ଦୁଇଟି ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆଜି ଦେଶବ୍ୟାପୀ ଆଶୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଓ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ତାଜିଆ ଶୋଭାଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି ପାଇଛି ବୋଲି ଜାତୀୟ ଆସେମ୍ବ୍ଲିର ସଭାପତି ଜର୍ଜ ରୋଡ୍ରିଗିସ୍ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ସଂଖ୍ୟା 1,520କୁ ବୃଦ୍ଧି ପାଇଥିବା ବେଳେ 200 ଜଣ ଭଗ୍ନାବଶେଷ ତଳେ ରହିଯାଇଥିବା ସେ କହିଛନ୍ତି। ଶ୍ରୀ ରୋଡ୍ରିଗିସ୍ କହିଛନ୍ତି ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ଥିଲା। ଏଥିରେ
2927 ପରିବାର ନିଜର ବାସଗୃହ ହରାଇଛନ୍ତି। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତି

0: ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗେଜ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଶ୍ରୀ ରୋଡ୍ରିଗେଜ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାତିଲ କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗେଜ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟରେ ଭାରତ ଓ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗେଜ୍ କହିଛନ୍ତି। ସରକାର ପାସ୍ପୋର୍ଟ ଆବେଦନ ଲାଗି ଶୁଳ୍କ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 36 ପୃଷ୍ଠାର ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ପାଇଁ ଏଣିକି 2500 ଟଙ୍କା ଦେବାକୁ ପଡ଼ିବ। ପାସ୍ପୋର୍ଟ ସଂଶୋଧନ ନିୟମ 2026 ଅଧୀନରେ କରାଯାଇଥିବା ଏହି ନିଷ୍ପତ୍ତି ଆସନ୍ତା ମାସ 1 ତାରିଖରୁ କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ନୂତନ ନିୟମ ଅନୁଯାୟୀ ତତ୍କାଳ ଅଧୀନରେ ଏକ ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ଲାଗି 5000 ଟଙ୍କା ଦେବାକୁ ପଡ଼ିବ। ସେହିଭଳି 60 ପୃଷ୍ଠାର ସାଧାରଣ ପାସ୍ପୋର୍ଟ କିମ୍ବା ଏହାର ପୁନଃ ପ୍ରଦାନ ଲାଗି 3500 ଟଙ୍କା ଏବଂ ତତ୍କାଳ ଅଧୀନରେ ଏଥିଲାଗି 6000 ଟଙ୍କା ଏଣିକି ଦେବାକୁ ପଡ଼ିବ। ବର୍ତ୍ତମାନ 36 ପୃଷ୍ଠାର ପାସ୍ପୋର୍ଟ ଲାଗି 1500 ଟଙ୍କା ଏବଂ 60 ପୃଷ୍ଠାର ପାସ୍ପୋର୍ଟ 2000 ଟଙ୍କା ଦେବାକୁ ପଡ଼ୁଛି। ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 6:00ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଭାରତ ଆୟାରଲାଣ୍ଡ ବିପକ୍ଷରେ ଦ୍ୱିତୀୟ ତଥା ଚୂଡ଼ାନ୍ତ T20 ମ୍ୟାଚ୍ ଖେଳିବ। ଏହାପରେ ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରିବେ। ସେଠାରେ 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ସିରିଜ୍ ଖେଳାଯିବ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏରେ ଏକ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 5 ୱିକେଟ୍ରେ ପରାସ୍ତ କରିଛି। ଇଂଲଣ୍ଡର ମଞ୍ଚେଷ୍ଟରଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 136 ରନ୍ କରିଥିଲା। 137 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ 16 ଓଭର ଓ 5ଟି ବଲ୍ରେ 5 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଶେଫାଲି ବର୍ମା 34 ବଲ୍ରୁ 53 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗ୍ରୁପ୍ ଏର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସ୍କୁ 88 ରନ୍ରେ ପରାସ୍ତ କରିଛି। ଫିଫା ବିଶ୍ୱକପ୍ରେ ଗତକାଲି ଗ୍ରୁପ୍ ଇର ଏକ ମ୍ୟାଚ୍ରେ ଆଇଭରି କୋଷ୍ଟ କ୍ୟୁରାକାଓକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଇକ୍ୱେଡର ଜର୍ମାନୀକୁ 2-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆ ବିପକ୍ଷରେ 1-0 ଗୋଲ୍ରେ ବିଜୟୀ ହୋଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର 3 ଜଣ ଖେଳାଳି ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ତନ୍ଭି ଶର୍ମା ଜର୍ମାନର ୟୁଭନି ଲିଙ୍କୁ 23-21 ଓ 21-16 ସେଟ୍ରେ ଏବଂ ଦେବିକା ସିହାଗ ପେରୁର ଲୁସିଆ କାଷ୍ଟିଲୋଙ୍କୁ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ଏସ୍ ଦୟାନନ୍ଦଙ୍କୁ 21-14 ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲ୍ଫାଷ୍ଟରେ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଭକ୍ତିଗୀତ, ସନ୍ଥ କବି ଭୀମ ଭୋଇଙ୍କ ରଚନା, ପ୍ରଥମ ଶିଳ୍ପୀ ଶୈଳଭାମ ମହାପାତ୍ର।

0: ଓଡ଼ିଆ ଭକ୍ତିଗୀତ ଶୁଣୁଥିଲେ। ସନ୍ଥକବି ଭୀମ ଭୋଇଙ୍କ ରଚନାରୁ ଶିଳ୍ପୀ ଥିଲେ ଷଡ଼ଭାମ ମହାପାତ୍ର ଏବଂ ସୌରଭ ନାୟକ। ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଚାଷର ହାଲ।
1: ଇ ସମିଆର ଚାଷ ବାସ ମାନକେ ଆମେ ଧାନ ଚାଷର ଭିନ୍ନ ଭିନ୍ନ କଥା ମାନେ ସବୁ ହେତେଲ ଯାଉଛୁଁ ଯେ କେନ୍ ଜାଗାରେ କେନ୍ତାକରି ଆମେ ଧାନ ଚାଷରେ ଆଗ୍କେ ବଢ଼୍ମା, ଯେନ୍ଟାକି ଗଜା ପରୀକ୍ଷା, ତାପରେ ବିହନ ଘିନ୍ବାର ଆଗରୁ କାଣା, ଇ କଥାମାନେ ଆମେ ଜାଣୁଥିଲା। ଆମର୍ ଯେନ୍ତା ଧାନ ଚାଷରେ ଆର୍ ଗୁଟେ ଅଣ ଫସଲ ବୋଲିକିରି କୁହାଯାଉଛେ, ଯେନ୍ଟାକି ଚାଷୀର୍ ଲାଗି ଗୁଟେ ସରେ ଯୁଡ଼େ ଶିକାର ବୋଲିକିରି, ଏକ ତିର୍ ମେ ଦୋ ଶିକାର ବୋଲିକିରି ଯେନ୍ଟା କହେସନ୍, ସେ ଜିନିଷ୍ଟା ଆମେ ଜାନ୍ମା। ନିହାତି ଚାଷୀର୍ ଜାନ୍ବାର୍ କେତେନେ କେତେ ଗୁଟେ ମୁଖ୍ୟ ହେ। ଦେଖୁନ୍, ସବୁନୁ ଗୁଟେ ବହୁତ ବଢ଼ିଆ କଥା ଯେ ଆମର୍ ପାଖେ ମାଟି

0: ପ୍ରସାଧନ ଅଛି, ଆର୍ ସେଟା ବି ସର୍ଷା ମାଟି। ବାହାର ଦେଶମାନକେ ଯେନ୍ ଜାଗାରେ ମାଟି ନେଇନ ସେ ଜାଗାରେ ଚାଷର ଲାଗି କେତେ ଅସୁବିଧା ହଉଛନ୍, ଯେନ୍ନେକି ମରୁଭୂମିର ଦେଶ ମାନେ ମାଟି ଟିକେ ପାଇବାର୍ ଲାଗି ସେମାନେ କାଣା ନେଇ କାଣା କେତେ ନେଇ ଖର୍ଚ୍ଚା ବି କରୁଛନ୍, ଭୋଗାଦି ଭୋଗେ ମାଟି କି କେନ୍ ଗୋଟେ ଡଲେ ମାଟିରେ ସେ ମାଟିକେ ଜି ଜୀବନ କରିକିରି କେନ୍ଦାକିରି ସେନେ ବଢ଼ିଆ ଚାଷ ହେଇପାର୍ବା ସେ ଟିକେ ମାଟି। ଆର୍ ଆମର୍ ଇନେ ତ ଆମେ ଯାଇ ଦେଖିଲେ ବହୁତ ବଢ଼ିଆ ମାଟି, ଆର୍ ସେଟାକେ ଆମେ ଯଦି ଉପଯୋଗ ଭଲ ହିସାବରେ ନେଇ କର୍ମା ବଲେ ଆମେ କିଛିଟା ପଛେ ରହି ଯାଉଛୁଁ ବୋଲିକିରି କୁହାଯାଇ ପାର୍ବା। ସେ ହିସାବରେ ଧାନ ଚାଷରେ ଆମର ଦେଖୁନ୍ ଇଟା ମୁଖ୍ୟ ଚାଷ କଲା, ଧାନ ଚାଷକେ ଆମେ ମୁଖ୍ୟ କଲା ମୁଖ୍ୟ ଜମିରେ। କିନ୍ତୁ ଜମିର ଚାରିଆଡ଼େ ଧରୁନ୍ କେନ୍ ଜାଗାରେ ଆର୍କି ରହିଛେ, କୁଦ୍ଲି ରହିଛେ, ଆଟ ଟିକେ ରହିଛେ, ଭଟା ଟିକେ ରହିଛେ, ସେଟାକେ ବି ଆମେ କେନ୍ତା ଉପଯୋଗ କରିପାର୍ମା, କାଁ ଲାଗି ସେନେ ବି ପଇସା ଅଛେ। ବହୁତ ଲୋକ ଗୁଟେ କଥା କହେସନ୍ ଯେ ପଇସା ଉଡ଼ୁଛେ ରେ ବାବୁ, ସେ ପଇସାକେ ଘିଚବାର୍ ଦରକାର, ସେ ପଇସାକେ ଉଡ଼ବାରଟା ଯିଏ ଦେଖିପାରୁଛେ ସେ ହେଉଛେ ବହୁତ ତାମାନେ ବୁଦ୍ଧିବାନ ଆର୍ ହୁସିଆର ପିଲା ବୋଲିକିରି କୁହାଯିବା। ସେ ହିସାବରେ ଯଦି ଆମେ ଦେଖ୍ମା ବଲେ ଚାଷରେ ବି ପଇସା ଉଡ଼ୁଛେ, କେନ୍ କେନ୍ନେ ସେ ପଇସା ଉଡ଼ୁଛେ, ନେଇ ଗଛେ ଖୁଟେ ପଇସା ଫଲୁଛେ କେଁ ବୋଲିକିରି କୁହାଯାଏସି, ହଁ ଗଛେ ଖୁଟେ ବି ପଇସା ଫଲୁଛେ ବୋଲ୍ବାରଟା ବି ଭୁଲ ନେଇ ହୁଏ। କାଁକିରି ବୋଇଲେ ଆମର ଧର କେନ୍ସି କ୍ଷେତର ଆରିଥି ଯଦି ଗୋଟେ ଗଛଟେ ଅଛି, ଆର୍ ସେ ଗଛ ତଲେ ଆମେ ଗୋଟେ ଅଣଧାନଟେ ଆମେ କଲା, ଅଣଧାନ ବୋଇଲେ ଆପଣ ଧାନ ବ୍ୟତୀତ ଦୁସରା ଯେ କେନ୍ସି ଫସଲ ଆପଣ ସେମି ମନାଦୁ ଚାରିଆଡ଼େ ଚାରିଟା ରାନ୍ ଛୁଟିଆ ଛୁଟିଆଟା ଚାରିଟା ମେରା ଦେଇଦେଲେ ଆର୍ ସେ ଗଛକେ ଚଢ଼େଇ ଦେଲେ ପୁରା ଅନର୍ଜାବ ସେମି ହେବା କିନି, ଯଦି କେତେ କେତେ ସେମି ହେଲା ବୋଇଲେ ସେଟା ପଇସା ଫଲ୍ଲା କିନି, ସେଟା ହେଉଛେ ପଇସା ଉଡ଼ୁଛେ ବୋଲ୍ବାରଟା। ଆର୍ ସେଟା ଯେନ୍ଟା ଇଟା ଖାଲି ସେମିର କଥା ବୋଲି ନେଇ, ସେ ଯଦି ଜମିରେ ହିଡ଼ ମାନେ ଅଛେ ଠିକ ବତ୍ରିଆ ହିଡ଼ ଅଛେ ସେନେ ମାଟ ଟିକେ ଟିକେ ଆକ୍ତରିଆ ସବୁନେ ଦେଇଦେମା, ଆର୍ ସେ ମାଟିରେ କିଛି ନେ ହେଲେ ଆମେ ଗୁଆଁର ସେମି, ଭେଣି ଆଉ ହରଡ଼ କେତେ ସହଜିଆ, ମାନେ କମ ସମୟରେ ଭେଣି ତ କେବେ ଘିନ୍ବାକେ ନେଇ ପଡ଼େ। ଅନେକ ଜାଗାରେ ଚାଷୀ ଭାଇମାନେ ମିର୍ଚା ଗଛ ବି ପୁରା ଇରିଥି ମୂର୍ଷୁ ସେ ମୂର୍ଷା ଦେଇଦେଇକିରି ଆର୍ ବି ଗୋଟେ ଫସଲଟେ ତାମାନେ କରିପାରୁଛନ୍। ଖାଲି ଆମେ ଚାଷକେ ନିଜର ଇଟା ମୋର ମାନେ କର୍ମଭୂମି ଆର୍ ଇତିର୍ ସାଙ୍ଗେ ଲାଗିକିରି ରହିଲେ ଯାଇକିରି ମୁଇଁ ଆଗ୍କେ କିଛି କରିପାର୍ମି ବୋଇଲେ ଯାଇକିରି ହେବା। ଆର୍ ଯଦି ଆମେ ଭାବୁଛୁଁ ଆର୍ ମୋର ବ୍ୟାଙ୍କ ଖାତାକେ କେନ୍ କେନ୍ ଆଡ଼ୁ ପଇସା ମାନେ ପଡ଼ତେଲ ଆସୁଛେ କେଁ ପଡ଼ଲା ନ କିନେ, ଇ ଯଦି ଭାବନା ଆମେ ରଖ୍ମା, କିଏ ଗୋଟେ ପକେଇ ଦେଉଥିବା ଆର୍ ଆମେ ଯଦି ସେଥିରେ ଚଲ୍ମା ବଲ୍ମା ସେଟା ନୁହେଁ କଥା, ନିଜ୍କେ ବି ଅଣ୍ଟା ଭିଡ଼ିକିରି ଆଗ୍କେ ଯିବାର ଅଛେ। ସେ ହିସାବରେ ଅଣଧାନ ଫସଲରେ ନିହାତି ଗୋଟେ ଚାଷୀ ଚାଷର ବାହାରେ ବହୁତ ଜିନିଷ ଲାଭ କରିପାର୍ବା।
1: ଚାଷଭାଲ କାର୍ଯ୍ୟକ୍ରମରେ ଶୁଣୁଥିଲେ ଧାନରେ ଅଣଧାନ ଫସଲ ସମ୍ପର୍କରେ, ଉପସ୍ଥାପନ କଲେ କୀର୍ତ୍ତନ ଦୀପ, ପ୍ରଯୋଜନ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର 323ତମ ଭାଗ। କଣ୍ଠଶିଳ୍ପୀ ଏ ହରିହରନ୍।

ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର 323ତମ ଭାଗ। ଶିଳ୍ପୀ ଥିଲେ ଏ ହରିହରନ। ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ। ପ୍ରଥମ ଶିଳ୍ପୀ ଜଗଜିତ ସିଂ ଓ ସାଥୀ, ରଚନା କରିଛନ୍ତି ସୁଦର୍ଶନ ଫକୀର।

ହିନ୍ଦୀ ଭକ୍ତି ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ ଜଗଜିତ ସିଂ, ଚିତ୍ରା ସିଂ ଓ ସାଥୀ। ଆକାଶବାଣୀ ବଲାଙ୍ଗୀର, ସକାଳ 8ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶେଷରେ ଗତଚିତ୍ର ସାଗର, କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ ଓ ଭୁବନେଶ୍ୱର ମିଶ୍ର, ରଚନା ସତ୍ୟଭାମ ସିଂ, ସଙ୍ଗୀତ ଶ୍ରୀକାନ୍ତ ଦାସ।

ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଥିଲେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ଆରମ୍ଭରେ କଥାଚିତ୍ର ମେରେ ସନମ, କଣ୍ଠଶିଳ୍ପୀ ଆଶା ଭୋସଲେ, ଗୀତିକାର ମଜରୀ ସୁଲତାନପୁରୀ, ସଙ୍ଗୀତ ଓପି ନାୟାର।

ଗୀତ ରଚନା ଜାନ୍ ନିଶାର ଅଖତାର, ସଙ୍ଗୀତ ଖୟାମ, ଏଥର ରେଜିଆ ସୁଲତାନ କଥାଚିତ୍ରରେ ଲତା ମଙ୍ଗେସ୍କର।

ଶେଷରେ କଥା ଯେତେବେଳେ ହମଦନୁ ଶିଳ୍ପୀ ଲତା ମଙ୍ଗେସ୍କର ଓ ସାଥୀ, ଗୀତିକାର ସାହିଲ ଲୁଧିଆନବୀ, ସଙ୍ଗୀତ ଜୟଦେବ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ବାଦାୟନ କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ସାଗର, ଦ୍ୱୈତ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଓ କିଶୋର କୁମାର, ଗୀତିକାର ଜାଭେଦ ଅଖ୍ତର, ସଙ୍ଗୀତ ରାହୁଲ ଦେବ ବର୍ମନ।

ଗୀତ ହସରତ ଜୟପୁରୀ, ସଙ୍ଗୀତ ଶଙ୍କର ଜୟକିଶନ। ଏଥର ପତିତା କଥାଚିତ୍ରରେ ଲତା ମଙ୍ଗେସ୍କର ଓ ହେମନ୍ତ କୁମାର।

ବାତାୟନ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ବେତାବ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଓ ସବୀର କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

ଏଥର ହିରୋ କଥାଚିତ୍ରରେ ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, କଥାଚିତ୍ର ତେଜାବ, ଶିଳ୍ପୀମାନେ ହେଲେ ନିତିନ ମୁକେଶ, ଅଲକା ୟାଗ୍ନିକ, ସବୀର କୁମାର ଓ ସାଥୀ।

ନମସ୍କାର ଶ୍ରୋତା ବନ୍ଧୁ, ସାପ୍ତାହିକ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ଶ୍ରୀର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ସଙ୍ଗୀତା।

ଭଉଣୀମାନେ ଆପଣମାନେ ତ ଜାଣିଛନ୍ତି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସବୁବେଳେ ଆପଣମାନଙ୍କୁ ବିଭିନ୍ନ ମହିୟସୀ ମହିଳାମାନଙ୍କ ସମ୍ବନ୍ଧରେ ସୂଚନା ଦେଇଥାଉ। ଠିକ୍ ସେହିପରି ଆଜି ମଧ୍ୟ ଜଣେ ମହିୟସୀ ମହିଳାଙ୍କ ବିଷୟରେ ଆପଣମାନଙ୍କୁ କିଛି ସୂଚନା ଦେବାକୁ ଯାଉଛୁ।

ଭାଇମାନେ, ନୃତ୍ୟ ହେଉଛି ଆତ୍ମାର ଏକ ମୌନ ଭାଷା। ଯେତେବେଳେ ଆମେ ମନର ବା ହୃଦୟର କଥାକୁ କହିବାକୁ ଅସମର୍ଥ ହେଉ, ତାହା ନୃତ୍ୟ ମାଧ୍ୟମରେ ପ୍ରକାଶ କରିହୁଏ। ପ୍ରତ୍ୟେକ ନୃତ୍ୟଭଙ୍ଗୀ ହେଉଛି ଜୀବନର ଏକ ନୂତନ ସୂଚନା। ତେବେ ନୃତ୍ୟ ଯେ କେବଳ ଏକ ଶାରୀରିକ କ୍ରିୟା ବା ଅଙ୍ଗଚାଳନା ତାହା ନୁହେଁ, ଏହା ଆତ୍ମା ଏବଂ ଈଶ୍ୱରଙ୍କ ମଧ୍ୟରେ ଏକ ମଧୁର ସମ୍ପର୍କକୁ ପ୍ରଦର୍ଶନ କରିଥାଏ। ସଙ୍ଗୀତ ହେଉଛି ଆତ୍ମାର ଖାଦ୍ୟ ଏବଂ ନୃତ୍ୟ ହେଉଛି ତାହାର ପରିପ୍ରକାଶ।

ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ନୃତ୍ୟ ବିଭିନ୍ନ ପ୍ରକାରର ରହିଛି। ପ୍ରତ୍ୟେକ ଅଞ୍ଚଳର ଲୋକନୃତ୍ୟ ବା ପାରମ୍ପରିକ ନୃତ୍ୟ ଅଲଗା ଅଲଗା ରହିଛି। ଠିକ୍ ସେହିପରି ପ୍ରତ୍ୟେକ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ମଧ୍ୟ ରହିଛି। ଯେପରି ତାମିଲନାଡ଼ୁର ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍, ଉତ୍ତରପ୍ରଦେଶର କଥକ, ମଣିପୁରର ମଣିପୁରୀ, କେରଳର ମୋହିନୀ ନାଟ୍ୟମ୍, ଆନ୍ଧ୍ରପ୍ରଦେଶର କୁଚିପୁଡ଼ି ଏବଂ ଓଡ଼ିଶାର ଓଡ଼ିଶୀ। ଭାରତର ଶାସ୍ତ୍ରୀୟ ନୃତ୍ୟ ମଧ୍ୟରେ ପ୍ରତ୍ନତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ ଓଡ଼ିଶୀ ନୃତ୍ୟ ପ୍ରାଚୀନତମ ବୋଲି ପ୍ରମାଣିତ ହୁଏ। ଶାସ୍ତ୍ରୀୟ ନୃତ୍ୟଗୁଡ଼ିକର ପ୍ରାଚୀନତା ବିଭିନ୍ନ ମନ୍ଦିରମାନଙ୍କରେ ଖୋଦିତ ଶିଳାଲିପି ଓ ବିଭିନ୍ନ ମୂର୍ତ୍ତିମାନଙ୍କୁ ଦେଖିଲେ ଖୁବ୍ ସହଜରେ ବୁଝିହୁଏ। ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଓଡ଼ିଶାକୁ ବିଭିନ୍ନ ନାମରେ ଯଥା ଉଡ୍ର, ଉତ୍କଳ ଓ କଳିଙ୍ଗ ଭାବରେ ଇତିହାସରେ ବର୍ଣ୍ଣନା କରାଯାଇଛି। ଆଉ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ଦେଖିବାକୁ ମିଳିଥାଏ, ଯଥା ଘୋଡ଼ା ନାଚ, ପାଟୁଆ ନାଚ, ପରଦା ନାଚ, ବାଘ ନାଚ ଇତ୍ୟାଦି। ଏହି ନୃତ୍ୟଗୁଡ଼ିକ ମାଧ୍ୟମରେ ଲୋକମାନେ ତାଙ୍କର ମନୋରଞ୍ଜନ କରିଥାନ୍ତି। ତେବେ ଶାସ୍ତ୍ରୀୟ ନୃତ୍ୟ ଶାସ୍ତ୍ରକୁ ଅନୁସରଣ କରି କରାଯାଇଥାଏ। ଆପଣମାନେ ଜାଣିଛନ୍ତି ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ହେଉଛି ଓଡ଼ିଶୀ। ଏହା ସମସ୍ତଙ୍କଠାରୁ ଅନ୍ୟତମ। ଏହି ନୃତ୍ୟର ପୋଷାକ ପରିପାଟୀ, ଲାଳିତ୍ୟମୟ ଅଙ୍ଗଭଙ୍ଗୀ ଏବଂ ଭାବଭଙ୍ଗୀ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏହି ନୃତ୍ୟ ପରିବେଷଣ କଲାବେଳେ ମନେ ହୁଏ ଯେପରି ନୃତ୍ୟାଙ୍ଗନା ସତେ ଯେମିତି ଈଶ୍ୱରଙ୍କ ସହିତ ଭାବର ଆଦାନ ପ୍ରଦାନ କରୁଛନ୍ତି। ଏହା ଦେଖି ଦର୍ଶକ ମଧ୍ୟ କିଛି କ୍ଷଣ ପାଇଁ ଈଶ୍ୱରଙ୍କ ସହିତ ନିଜକୁ ଯୋଡ଼ି ଦେଇଥାଏ। ଆହୁରି ମଧ୍ୟ ଇତିହାସରୁ ଜଣାପଡ଼େ ଏହା ଜଗନ୍ନାଥଙ୍କ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ଅର୍ଥାତ୍ 1200 ବର୍ଷ ତଳକୁ ପ୍ରଚଳିତ ଥିଲା। ରାଣୀଗୁମ୍ଫାର ଖୋଦେଇ ଓ ଶିଳାଲିପି ଓଡ଼ିଶାର ପ୍ରାଚୀନତାର ବର୍ଣ୍ଣନା କରିଥାଏ। ଖଣ୍ଡଗିରିର ହାତୀଗୁମ୍ଫା ସୂଚାଇଥାଏ ଯେ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରେ ସମ୍ରାଟ ଖାରବେଳଙ୍କ ସମୟରେ ଓଡ଼ିଶୀ ନୃତ୍ୟ ରାଜପରିବାରରେ ପରିବେଷଣ କରାଯାଉଥିଲା। ଉଦୟଗିରିର ଶିଳାଲିପି ତଥା ଲଳିତଗିରି ଓ ରତ୍ନଗିରିର କଳାକୀର୍ତ୍ତିରୁ ମଧ୍ୟ ଓଡ଼ିଶୀ ନୃତ୍ୟର ପ୍ରାଚୀନତାର ପ୍ରମାଣ ମିଳିଥାଏ। ପର୍ଶୁରାମେଶ୍ୱର ମନ୍ଦିରରେ ଥିବା ମୂର୍ତ୍ତିମାନଙ୍କର ତ୍ରିଭଙ୍ଗୀ ଓ ବୈଠଠାଣି ଓଡ଼ିଶୀ ନୃତ୍ୟର 2ଟି ମୌଳିକ ଅଙ୍ଗଭଙ୍ଗୀର ଉଦାହରଣ। ଇତିହାସ କହେ କେଶରୀ ବଂଶର ରାଜାମାନେ ଓଡ଼ିଶୀକୁ ବେଶ ସମ୍ମାନ ଦେଉଥିଲେ। ଯଯାତି କେଶରୀ ନୃତ୍ୟକଳା ପ୍ରତି ଏତେ ମାତ୍ରାରେ ଆକୃଷ୍ଟ ଥିଲେ ଯେ ତାଙ୍କୁ ନୃତ୍ୟକେଶରୀ ନାମରେ ମଧ୍ୟ ସମ୍ବୋଧନ କରାଯାଉଥିଲା। ପ୍ରାଚୀନ ମନ୍ଦିରମାନଙ୍କରେ ଓଡ଼ିଶୀର ବିଭିନ୍ନ ଭଙ୍ଗୀରେ ନର୍ତ୍ତକୀମାନଙ୍କର ଚିତ୍ର ଖୋଦିତ ହୋଇ ରହିଛି। ଭଉଣୀମାନେ, ପୁରୀର ଜଗନ୍ନାଥ ମନ୍ଦିରରେ 2ଦ୍ୱାଦଶ ଶତାବ୍ଦୀରୁ ନୃତ୍ୟ ପରମ୍ପରା ପ୍ରତିଷ୍ଠିତ ହୋଇଥିଲା। ଭାରତର ବହୁ ସ୍ଥାନରେ ମନ୍ଦିରମାନଙ୍କରେ ଦେବଦାସୀ ନୃତ୍ୟ ପ୍ରଥା ପ୍ରଚଳିତ ଥିଲା। ଏହି ନୃତ୍ୟ ମନ୍ଦିରମାନଙ୍କରେ ଠାକୁରଙ୍କ ଉଦ୍ଦେଶ୍ୟରେ କରାଯାଉଥିଲା, କିନ୍ତୁ ଦେବଦାସୀମାନଙ୍କୁ ଉପଯୁକ୍ତ ସମ୍ମାନ, ପାରିଶ୍ରମିକ ଏବଂ ସାମାଜିକ ତଥା ସାଂସ୍କୃତିକ ସ୍ୱୀକୃତି ମିଳୁନଥିଲା। ଏହି କାରଣରୁ ଏହା କ୍ରମେ ଲୋପ ପାଇଛି। ତେବେ ଦେବଦାସୀଙ୍କ ପରି ମାହାରି ମଧ୍ୟ ଏକ ନୃତ୍ୟ ପ୍ରଥା। ଜଗନ୍ନାଥଙ୍କ ସମ୍ମୁଖରେ ନୃତ୍ୟ କରୁଥିବା ନୃତ୍ୟଙ୍ଗନାମାନଙ୍କୁ ମାହାରି କୁହାଯାଇଥାଏ। ଜଗନ୍ନାଥଙ୍କ ବିଶ୍ରାମ ସମୟରେ ଏମାନେ ଗୀତଗୋବିନ୍ଦ ଗାୟନ କରି ଲାଳିତ୍ୟମୟ ନୃତ୍ୟ ପ୍ରଦର୍ଶନ କରୁଥିଲେ ଠାକୁରଙ୍କ ଉଦ୍ଦେଶ୍ୟରେ। ନାରୀମାନଙ୍କୁ ସମ୍ମାନ ଦେଖାଇ ଈଶ୍ୱରଙ୍କ ସେବାରେ ନିୟୋଜିତ କରିବାର ଲକ୍ଷ୍ୟ ରଖି ମାହାରି ପରମ୍ପରାର ସୃଷ୍ଟି। ଆଉ ଗୋଟିଏ ନୃତ୍ୟ ପରମ୍ପରା ହେଉଛି ଗୋଟିପୁଅ ପରମ୍ପରା।

ପଟୁଆରୀ ମାହାରିମାନେ ଚନ୍ଦନଯାତ୍ରା ଓ ବିଭିନ୍ନ ପର୍ବପର୍ବାଣୀରେ ଠାକୁର ମନ୍ଦିର ବାହାରକୁ ପଟୁଆରୀରେ ଯାତ୍ରା କଲାବେଳେ ସଙ୍ଗୀତଗାନ କରିଥାନ୍ତି। ଠିକ୍ ସେହିପରି ଗୋଟିପୁଅମାନେ ଠାକୁରଙ୍କ ସମ୍ମୁଖରେ ନୃତ୍ୟ କରି କରି ପଟୁଆରର ସୌନ୍ଦର୍ଯ୍ୟ ବଢ଼ାଇଥାନ୍ତି। ଗୋଟିପୁଅ ପରମ୍ପରା ପୁରୀର ଏକ ପ୍ରସିଦ୍ଧ ଏବଂ ପ୍ରାଚୀନ ପରମ୍ପରା। ଆପଣମାନେ ଜାଣିଥିବେ ଗୋଟିପୁଅମାନେ ନିଜକୁ ଓଡ଼ିଶୀ ନୃତ୍ୟାଙ୍ଗନାମାନଙ୍କ ପରି ସଜାଇ ଅପୂର୍ବ କଳାକୌଶଳ ପ୍ରଦର୍ଶନ କରନ୍ତି। ରାଧାକୃଷ୍ଣଙ୍କ ଲୀଳା ଉପରେ ପର୍ଯ୍ୟବେସିତ ଓ ଜଗନ୍ନାଥ ସଂସ୍କୃତିର ବିଭିନ୍ନ କିମ୍ବଦନ୍ତୀ ଆଧାରରେ ଏମାନେ ଅଭିନୟ ପ୍ରଦର୍ଶନ କରି ସମସ୍ତଙ୍କର ମନହରଣ କରିଥାନ୍ତି। ଏହି ଗୋଟିପୁଅ ନୃତ୍ୟ କେବଳ ଓଡ଼ିଶା କିମ୍ବା ଭାରତରେ ନୁହଁ, ବହୁ ଦେଶ ବିଦେଶରେ ମଧ୍ୟ ନିଜର ପ୍ରଚାର ଓ ପ୍ରସାର କରିପାରିଛି। କ୍ରମେ ପ୍ରତାପ ରୁଦ୍ରଦେବଙ୍କ ପରେ ଓଡ଼ିଶାର ମନ୍ଦିର ସମ୍ପଦ ଏବଂ ନୃତ୍ୟ ସଂସ୍କୃତି ଉପରକୁ ଯେମିତି ବିପଦ ମାଡ଼ି ଆସିଥିଲା, ମୁସଲମାନ, ମୋଗଲ ତଥା ବ୍ରିଟିଶ ଶାସକମାନେ ଓଡ଼ିଶାର ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଥିଲେ। 1947 ଭାରତର ସ୍ୱାଧୀନତା ପରେ ସବୁ ଜାତୀୟତାବାଦୀ ନେତାମାନେ ନିଜ ରାଜ୍ୟ ଉତ୍କଳର ହତଗୌରବକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। କ୍ରମେ ସଙ୍ଗୀତ ନାଟକ ଏକାଡେମୀ, ସାହିତ୍ୟ ଏକାଡେମୀ, ଲଳିତ କଳା ଏକାଡେମୀ ପରି ଜାତୀୟ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଥିଲା। ଆଜିର ଆଧୁନିକ ଯୁଗରେ ମଧ୍ୟ ଏହି ଓଡ଼ିଶୀ ନୃତ୍ୟକୁ ସମସ୍ତେ ପସନ୍ଦ କରନ୍ତି। ଗଣମାଧ୍ୟମର ପ୍ରଚାର ଓ ପ୍ରସାର ଯୋଗୁଁ ଏହି ନୃତ୍ୟ ବର୍ତ୍ତମାନ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଏହି ଓଡ଼ିଶା ମାଟି ଅନେକ ନୃତ୍ୟଗୁରୁ ତଥା ନୃତ୍ୟାଙ୍ଗନାଙ୍କୁ ଜନ୍ମ ଦେଇଛି, ଯଥା ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ପଙ୍କଜ ଚରଣ ଦାସ, ଗୁରୁ ଦେବପ୍ରସାଦ ଦାସ, ଗୁରୁ ମାୟାଧର ରାଉତ, ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀ, ମହାଦେବୀ ମୁଦଗଲ ଏବଂ କୁମକୁମ ମହାନ୍ତି। ଭଉଣୀମାନେ, ତେବେ ଆଜିର କାର୍ଯ୍ୟକ୍ରମରେ ଆମେ କୁମକୁମ ମହାନ୍ତିଙ୍କ ବିଷୟରେ କିଛି ଆଲୋଚନା କରିବା। ତା ପୂର୍ବରୁ ଶୁଣିନେବା ଗୋଟିଏ ସୁନ୍ଦର ଗୀତ।

ଭଉଣୀମାନେ, ଆମେ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କ ବିଷୟରେ ଆଲୋଚନା କରିବା କଥା କହୁଥିଲେ। ଓଡ଼ିଶୀ ନୃତ୍ୟ ଜଗତରେ ଏକ ବହୁ ପରିଚିତ ଓ ଶ୍ରଦ୍ଧାଶୀଳ ବ୍ୟକ୍ତିତ୍ୱ ହେଉଛନ୍ତି ପଦ୍ମଶ୍ରୀ କୁମକୁମ ମହାନ୍ତି। ଓଡ଼ିଶୀ ନୃତ୍ୟକୁ ଆମେ ଆଜି ଯେଉଁ ସ୍ତରରେ ଦେଖୁଛନ୍ତି, ଯଦି ତାହାର ଶ୍ରେୟ କେତେଜଣ ବିଶିଷ୍ଟ ନୃତ୍ୟାଙ୍ଗନଙ୍କ ନିକଟକୁ ଯିବ, ତେବେ ସେମାନଙ୍କ ଭିତରେ କୁମକୁମ ମହାନ୍ତି ଅନ୍ୟତମ। ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଉତ୍ସବରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସେ ଅର୍ଜନ କରିଛନ୍ତି ଅଜସ୍ର ପ୍ରଶଂସା ଓ ଶୁଭେଚ୍ଛା। ଓଡ଼ିଶୀ ନୃତ୍ୟ ଜଗତରେ ତାଙ୍କ ନୃତ୍ୟର ଔଜଲ୍ୟ ସର୍ବଦା ସେ ପ୍ରତିଭାତ କରି ଆସିଛନ୍ତି। ଏହା ତାଙ୍କୁ କେବଳ ସଫଳତା ଦେଇନାହିଁ, ବରଂ ପ୍ରଦାନ କରିଛି ଏକ ସ୍ୱତନ୍ତ୍ର ପରିଚୟ। ଭଉଣୀମାନେ, ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ସୁଯୋଗ୍ୟ ଶିଷ୍ୟା କୁମକୁମ ମହାନ୍ତି ଓଡ଼ିଶୀ ନୃତ୍ୟର ଜଣେ ଏକନିଷ୍ଠ ପୂଜାରିଣୀ। ଓଡ଼ିଶୀ ନୃତ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛନ୍ତି। କହିବାକୁ ଗଲେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି। କୁମକୁମ ମହାନ୍ତି 1946 ସେପ୍ଟେମ୍ବର ମାସ 10 କଟକରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ନୃତ୍ୟକୁ ନିଜ ଜୀବନର ବ୍ରତ ଭାବେ ପାଳନ କରିଥିବା କୁମକୁମ ନିଜର ଏକନିଷ୍ଠ ସାଧନା ଏବଂ ଗୁରୁଜୀଙ୍କ ଉପଯୁକ୍ତ ମାର୍ଗଦର୍ଶନ ବଳରେ ପରବର୍ତ୍ତୀ ସମୟରେ ଓଡ଼ିଶୀ ନୃତ୍ୟ ଜଗତରେ ବେଶ୍ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଉତ୍ସବଗୁଡ଼ିକରେ ଓଡ଼ିଶୀ ପରିବେଷଣ କରି ଅଜସ୍ର ପ୍ରଶଂସା ଓ ଶୁଭେଚ୍ଛା ସାଉଁଟିଛନ୍ତି ପଦ୍ମଶ୍ରୀ କୁମକୁମ ମହାନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଯେଉଁ ଉଲ୍ଲେଖନୀୟ ଉତ୍ସବ ବା ମଞ୍ଚରେ ଶ୍ରୀମତୀ ମହାନ୍ତି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି, ତନ୍ମଧ୍ୟରେ ରହିଛି ଜାତୀୟ ନୃତ୍ୟ ମହୋତ୍ସବ, ଖଜୁରାହୋ ମହୋତ୍ସବ, କୃଷ୍ଣଗାନ ସଭା, ସ୍ୱାମୀ ହରିଦାସ ସମ୍ମିଳନୀ, ଏଲୋରା ଉତ୍ସବ, ବାରଣାସୀର ଗଙ୍ଗା ମହୋତ୍ସବ, କୋଣାର୍କ ନୃତ୍ୟ ଉତ୍ସବ ପ୍ରଭୃତି। ସେହିପରି 1987 ପ୍ୟାରିସ୍ରେ ଅନୁଷ୍ଠିତ ସାଂସ୍କୃତିକ ଉତ୍ସବ ସମେତ ଆମେରିକା

କୁମକୁମ ମହାନ୍ତିଙ୍କ ନୃତ୍ୟକଳାର ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ତାଙ୍କର ନୃତ୍ୟାଭିନୟ। ତାଙ୍କର କେତୋଟି ଅନନ୍ୟ ନୃତ୍ୟାଭିନୟ ଦର୍ଶକଙ୍କୁ ବେଶ୍ ଚମତ୍କୃତ କରେ। ଓଡ଼ିଶୀ ନୃତ୍ୟ ଜଗତକୁ ତାଙ୍କର ଅପାର ଅବଦାନ ନିମନ୍ତେ ସେ ଲାଭ କରିଛନ୍ତି ବହୁ ସମ୍ମାନଜନକ ପୁରସ୍କାର ଆଉ ସମ୍ମାନ। ତନ୍ମଧ୍ୟରେ ରହିଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଯାହା ସେ 1993 ପାଇଥିଲେ। କେନ୍ଦ୍ର ସଙ୍ଗୀତ ଏକାଡେମୀ ପୁରସ୍କାର, ଯାହାକୁ ସେ 1996 ଗ୍ରହଣ କରିଥିଲେ। ଏବଂ ପଦ୍ମଶ୍ରୀ ଓ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ସେ ସମ୍ମାନିତ ହୋଇଥିଲେ 2005 ଏବଂ 2011। ପଦ୍ମଶ୍ରୀ କୁମକୁମ ମହାନ୍ତି କେବଳ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ନୁହନ୍ତି, ଜଣେ ଅବସରପ୍ରାପ୍ତ ପ୍ରତିଷ୍ଠିତ ପ୍ରଶାସନିକ ଅଧିକାରୀ ମଧ୍ୟ। 1970 ବ୍ୟାଚ୍ର ସେ ଆଲାଏଡ୍ ସେବାର ଅଧିକାରୀ। ପରବର୍ତ୍ତୀ ସମୟରେ ସେ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ମଧ୍ୟ ଦୀର୍ଘ ବର୍ଷ ଧରି ଦାୟିତ୍ୱ ନିର୍ବାହ କରିଥିଲେ। ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କ ସ୍ୱାମୀ ମଦନ ମୋହନ ମହାନ୍ତି ମଧ୍ୟ ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ। କୁମକୁମ ମହାନ୍ତି ନିଜକୁ କେବଳ ନୃତ୍ୟକଳା ମାଧ୍ୟମରେ ସୀମିତ ରଖିନାହାନ୍ତି, ବରଂ ଓଡ଼ିଶୀ ନୃତ୍ୟ ସମ୍ପର୍କିତ 2 ବ୍ୟାକରଣ ପୁସ୍ତକ, ଓଡ଼ିଶୀ ନୃତ୍ୟ ପାଥ୍ ଫାଇଣ୍ଡର ପ୍ରଥମ ଭାଗ ଓ ଓଡ଼ିଶୀ ନୃତ୍ୟ ପାଥ୍ ଫାଇଣ୍ଡର ଦ୍ୱିତୀୟ ଭାଗ ଯଥାକ୍ରମେ 1999 ଓ 1995 ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ଭବିଷ୍ୟତର ନୂତନ ନୃତ୍ୟଶିଳ୍ପୀଙ୍କୁ ଗଢ଼ିବା ଲାଗି ସେ ଭୁବନେଶ୍ୱରରେ ପ୍ରତିଷ୍ଠା କରିଛନ୍ତି ନୃତ୍ୟାନୁଷ୍ଠାନ ଗୀତଗୋବିନ୍ଦ।

ସତରେ ଭଉଣୀମାନେ, ଜଣେ ଚାହିଁଲେ ତାର ଇଚ୍ଛାଶକ୍ତି ଓ କଠିନ ଅଧ୍ୟବସାୟ ଫଳରେ ଉନ୍ନତିର ଚରମ ଶିଖରକୁ ପହଞ୍ଚିପାରେ, ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପଦ୍ମଶ୍ରୀ କୁମକୁମ ମହାନ୍ତି।

ତେବେ ଆଶା କରୁଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କର ମନକୁ ଛୁଇଁ ପାରିଥିବ ଏବଂ ଆପଣମାନେ ନିଶ୍ଚିତ ଭାବରେ ଆମର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବେ ଏବଂ ଭବିଷ୍ୟତ ପିଢ଼ିକୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେଇ ତାଙ୍କୁ ଆଗକୁ ବଢ଼ିବାରେ ଚେଷ୍ଟା କରିବେ। ରହୁଛି ତାହେଲେ, ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି। ଉପସ୍ଥାପନା ସଙ୍ଗୀତା ଶେଖର ଦିଓ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ଆଞ୍ଚଳିକ ଗୀତ, କଣ୍ଠଶିଳ୍ପୀ ଫକୀରମୋହନ ପଟ୍ଟନାୟକ। ଗୀତ ରଚନା କରିଛନ୍ତି ଭିକାରୀ ଚରଣ କିଷାନ।

ଆଞ୍ଚଳିକ ଗୀତ ଶୁଣୁଥିଲେ, ଶିଳ୍ପୀ ଥିଲେ ଫକୀରମୋହନ ପଟ୍ଟନାୟକ। ଗୀତ ରଚନା କରୁଥିଲେ ଭିକାରୀ ଚରଣ କିଶନ। ଆକାଶବାଣୀ ବଲାଙ୍ଗୀର। ଦିନ 12:30 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

ఆకాశవాణి. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବୋହରା. ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍. ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34ଟି ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା

0: ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆସୁରା ଏ ମହରମ। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ଏବଂ ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ ଟି ଟ୍ୱେଣ୍ଟି ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ମୂଳୋତ୍ପାଟନ ବିରୋଧରେ ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିଶାଦ୍ରବ୍ୟର ବ୍ୟବହାର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ବେଳେ ଦେଶ ଏବଂ ଯୁବପିଢ଼ିର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀ ଶାହା ଧାର୍ମିକ ନେତା, ଯୁବପିଢ଼ି ଏବଂ ମା'ମାନଙ୍କୁ ଏ ଦିଗରେ ସାମୁହିକ ଉଦ୍ୟମ କରିବା ଲାଗି କହିଛନ୍ତି। ଆଜି ନୂଆଦିଲ୍ଲୀରେ ନାର୍କୋ ସମନ୍ୱୟ କେନ୍ଦ୍ରର ଦଶମ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି,
1: पहला स्तंभ है एनफोर्समेंट, इंटेलिजेंस और ऑपरेशंस। इसका उद्देश्य पूरे नेटवर्क पर लक्षित इंटेलिजेंस लीड कार्रवाई करें और उनके नेटवर्क को नष्ट कर दें। दूसरा है प्रीकर्सर्स एवं सिंथेटिक ड्रग कंट्रोल। उत्पादन स्तर पर ही हमने नशे को रोकने की रणनीति अपनानी पड़ेगी और कैपेसिटी बिल्डिंग, कोऑर्डिनेशन और मॉनिटरिंग जो तंत्र को सक्षम बनाने के लिए और आधुनिक बनाने के लिए ये चौथे स्तंभ की रचना की गई है।
0: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କ ବିରୋଧରେ ଦାୟର ହୋଇଥିବା ପ୍ରଥମ ଏତଲାକୁ ଭିତ୍ତି କରି ଉତ୍ତରପ୍ରଦେଶ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଦ୍ୱାରା ସୁପାରିଶ ପରେ ଶ୍ରୀରାମ ଜନ୍ମଭୂମି ଥାନାରେ ଏତଲା ଦାୟର କରାଯାଇଛି। ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନ ଏତଲା ଦାୟର କରିଛନ୍ତି। ଏଥିରେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁବାସ ଶ୍ରୀବାସ୍ତବ ଏବଂ ଶ୍ରୀରାମ ଶଙ୍କର ଯାଦବଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅଧ୍ୟକ୍ଷ ଭାବେ ଲକ୍ଷ୍ନୌ ଉପଖଣ୍ଡ ସଚିବ ବିଜୟ ବିଶ୍ୱାସ ପନ୍ତଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ଗତକାଲି ଏତଲା ପଞ୍ଜିକୃତ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟକୁ ଆସୁଥିବା ଦାନ ହେରଫେର ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯାଇଥିଲା। ଆମେରିକାରେ ଅନୁଷ୍ଠିତ ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ ଭାରତ ଅନ୍ୟ 34 ଦେଶ ସହ ମିଳିତ ଭାବେ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟାକୁ ସଶକ୍ତ କରିବା ଲାଗି ଏକ ପ୍ରସ୍ତାବରେ ସ୍ୱାକ୍ଷର କରିଛି। ଆମେରିକା ଦ୍ୱାରା ଏହି ପଦକ୍ଷେପର ନେତୃତ୍ୱ ନିଆଯାଇଛି। ୱାଶିଂଟନ୍ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆମେରିକାର ଅର୍ଥନୈତିକ ବ୍ୟାପାର ବିଦେଶ ମନ୍ତ୍ରୀ ଜାକବ୍ ହେଲବର୍ଗ କହିଛନ୍ତି, ସମ୍ମିଳନୀରେ ଯୋଗଦେଇ ଆମେରିକାର ଏଆଇ ପଦକ୍ଷେପକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିକାଶ ଏବଂ ନବସୃଜନକୁ ସମର୍ଥନ କରିଛନ୍ତି। ଏହି ଶିଖର ସମ୍ମିଳନୀରେ ଭାରତ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ ଏବଂ ଭାରତୀୟ ଉଦ୍ୟୋଗ ଜଗତର ପ୍ରତିନିଧିମାନେ ପ୍ରତିନିଧିତ୍ୱ କରିଛନ୍ତି। ସମ୍ମିଳନୀରେ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳ ଉପରେ ଆଲୋଚନା କରାଯାଇଛି। ପାକ୍ସ ସିଲିକା ପଦକ୍ଷେପକୁ ଆର୍ଜେଣ୍ଟିନା, ଚିଲି, କୋଷ୍ଟାରିକା, ଜର୍ମାନୀ, ଗ୍ରୀସ୍, କାଜାଖସ୍ତାନ, ନେଦରଲ୍ୟାଣ୍ଡସ୍, ପାନାମା ଏବଂ ୟୁରୋପୀୟ ସଂଘ ସମର୍ଥନ କରିଛନ୍ତି। ଗତ ଫେବୃୟାରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଭାରତ ଏହି ପଦକ୍ଷେପରେ ସାମିଲ ହୋଇଥିଲା। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱ ନେତା ଭାବେ ଉଭା ହୋଇଛି ବୋଲି ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍ ଏକରମାନ କହିଛନ୍ତି। ଏକ ସମ୍ବାଦ ସଂସ୍ଥା ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଭାରତ ଏବଂ ଜର୍ମାନ ମଧ୍ୟରେ ନିରନ୍ତର ବିକାଶ ସମ୍ବନ୍ଧିତ ସହଯୋଗ ଆଗାମୀ ଦିନରେ ବାଣିଜ୍ୟ, ରାଜନୈତିକ ଏବଂ ରଣନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଜି ଦେଶବ୍ୟାପୀ ଆସୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଦିଲ୍ଲୀର ଜମା ମସ୍ଜିଦ୍, ନିଜାମୁଦ୍ଦିନ, ଓଖ୍ଲା ଏବଂ ମହରଲି ସହିତ ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦମାନଙ୍କ ବଳିଦାନକୁ ସ୍ମରଣ ପୂର୍ବକ ମଜଲିସ୍ ଓ ଧାର୍ମିକ ସଭା ଆୟୋଜନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ମହରମ ଅବସରରେ ହଜରତ ଇମାମ ହୁସେନଙ୍କ ସର୍ବୋଚ୍ଚ ବଳିଦାନକୁ ସତ୍ୟ ଏବଂ ନ୍ୟାୟର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ଦିବସ ସମାଜରେ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ପାରସ୍ପରିକ ସମ୍ମାନ ଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ହଜରତ ଇମାମ ହୁସେନଙ୍କ

କର୍ତ୍ତବ୍ୟନିଷ୍ଠା ସମାଜରେ ସତ୍ୟ ଏବଂ ନ୍ୟାୟପୂର୍ଣ୍ଣ ଦିଗରେ ଜୀବନ ଅତିବାହିତ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ

0: ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସାହିତ୍ୟ ଜଗତର ଏକ ଉଜ୍ଜଳ ତାରକା ଭାବେ ବର୍ଣ୍ଣନା କରି ତାଙ୍କ ଲେଖା ମାଧ୍ୟମରେ ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବ ପ୍ରତିପାଦିତ ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତର 150ତମ ବାର୍ଷିକୀ ପାଳନ କରୁଛି। ଏହା ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ପ୍ରେରଣାର ସ୍ରୋତ ଯୋଗାଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ରାଜର୍ଷି ଛତ୍ରପତି ସାହୁଜୀ ମହାରାଜ ନିଜ ଜୀବନ ଅବହେଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ଉତ୍ଥାନ ଲାଗି ଉତ୍ସର୍ଗ କରିଥିଲେ। ସାଂଘାଇ ସହଯୋଗ ସଂଗଠନ ମହିଳା ଫୋରମରେ ଭାରତ ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛି। କିର୍ଗିଜ୍ସ୍ତାନର ବିସ୍କେକ୍ଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆଭାସୀ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ମହିଳାମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି, ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଶକ୍ତିଶାଳୀ ପ୍ରେରକ ଅଟନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି, ଦେଶର 10 କୋଟିରୁ ଅଧିକ ମହିଳା 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ 3 କୋଟିରୁ ଅଧିକ ଲକ୍ଷପତି ଦିଦି ପାଲଟିଛନ୍ତି। ମିଶନ ଶକ୍ତି ଏବଂ ପୋଷଣ ଅଭିଯାନ ଭଳି ଯୋଜନାଗୁଡ଼ିକ ମହିଳାଙ୍କ ନିରାପତ୍ତା, ଯତ୍ନ ଏବଂ ଅର୍ଥନୈତିକ ଯୋଗଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ଭେନେଜୁଏଲାରେ ସଂଗଠିତ 2 ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା 235 ବୃଦ୍ଧି ପାଇଛି। 1500 ଅଧିକ ଲୋକ ଏଥିରେ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଭଙ୍ଗାରୁଜା ଅଂଶ ମଧ୍ୟରେ ସନ୍ଧାନ କାର୍ଯ୍ୟ ଜାରି ରହିଛି। କାର୍କାସ୍ ଏବଂ ଲାଗୁଏରା ଅଞ୍ଚଳରେ ଭଙ୍ଗାରୁଜା ଅଂଶ ମଧ୍ୟରେ ଦବି ରହିଥିବା ଲୋକମାନଙ୍କ ଡାକ ଶୁଣାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି 7.2 ଏବଂ 7.5 ସାନ୍ଦ୍ରତା ବିଶିଷ୍ଟ 2 ଭୂମିକମ୍ପ ଅତି କମ୍ ସମୟ ବ୍ୟବଧାନରେ ଘଟିବା ଫଳରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୁରୁଷ କ୍ରିକେଟରେ ଆଜି ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍ ବେଲଫାଷ୍ଟରେ ଭାରତ ଏବଂ ଆୟୋଜକ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 6ଟାରେ ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ଶ୍ରେୟସ୍ ଆୟାରଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ T20 ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଆଜି ସନ୍ଧ୍ୟାରେ ଲଣ୍ଡନର ଲି ଭ୍ୟାଲି ହକି ଏବଂ ଟେନିସ୍ କେନ୍ଦ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 10:20ରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଚଳିତ ସପ୍ତାହରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ଡି ମ୍ୟାଚ୍ରେ ଆଜି ସକାଳେ ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ବିନା ଗୋଲ୍ରେ ମ୍ୟାଚ୍ ଶେଷ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଡିର ଅନ୍ୟ ଏକ ମ୍ୟାଚ୍ରେ ତୁର୍କୀ 3-2 ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି। ସେହିପରି ନେଦରଲ୍ୟାଣ୍ଡସ୍ 3-1 ଗୋଲ୍ରେ ଟ୍ୟୁନିସିଆକୁ ପରାସ୍ତ କରିଥିବା ବେଳେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ 1-1 ଗୋଲ୍ରେ ଅମୀମାଂସିତ ରହିଛି। ପରବର୍ତ୍ତୀ ମ୍ୟାଚ୍ ଜାପାନ ଏବଂ ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଇକ୍ୱେଡର 2-1 ଗୋଲ୍ରେ ଜର୍ମାନକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍। ଦ୍ୱିତୀୟ ପାକ୍ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Home Minister Amit Shah calls for a united fight against drugs, says drug menace poses threat to national security and future of youth. Uttar Pradesh police arrest 8 people in connection with Ram Mandir donation embezzlement case. India along with 34 nations sign US-led initiative to build resilient AI supply chains. Prime Minister Narendra Modi recalls sacrifices of Hazrat Imam Hussein on Muharram. In men's cricket, India to take on hosts Ireland in T20 International in Belfast this evening. All eyes on debutant prodigy Vaibhav Suryavanshi. And Australia qualify for knockout stage after goalless draw against Paraguay in Group D clash in FIFA World Cup.

0: ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ, କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସମ୍ପର୍କିତ ତଦନ୍ତ ରିପୋର୍ଟ ଆସନ୍ତା 7 ଦିନ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ରାଜ୍ୟ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି, ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବ, ନୂତନ ପାଠ୍ୟପୁସ୍ତକର ମୁଦ୍ରଣ ସହିତ ପୁନଃ ବଣ୍ଟନ କରାଯିବ, ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ସହିତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
1: ବହିରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଛି ସେଟା ନିଶ୍ଚିତ ଭାବରେ ତାକୁ ସରକାର ଗମ୍ଭୀରତାର ସହିତ ବିଷୟକୁ ନେଇଛନ୍ତି। କାହା ବିରୋଧରେ ଆକ୍ସନ ନେବା ପୂର୍ବରୁ ଏକ କମିଟି ତିଆରି କରାଯିବ, ସେ କମିଟି ମାଧ୍ୟମରେ ଇନକ୍ୱାରି ହେବ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ଯେଉଁ ରିପୋର୍ଟ ଆସିବ ତାକୁ ଆଧାର କରିକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦିଆଯିବ। ସେ ବହିଗୁଡ଼ିକ ଯାହା ପିଲାମାନଙ୍କ ପାଖକୁ ପଠାଇ ଦିଆଯାଇ ତାକୁ ରିଟର୍ଣ୍ଣ କରାଯିବ ଏବଂ ନୂଆ ବହି ପୁଣି ଆଉ ଥରେ ଛପାଯିବ ଏବଂ ସେ ବହି ପୁନର୍ବାର ପିଲାମାନଙ୍କୁ ଦିଆଯିବ।
0: ରାଜ୍ୟ ସରକାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟିର ଯାଞ୍ଚ କରିବା ପାଇଁ 3 ଜଣିଆ କମିଟି ଗଠନ କରିଛନ୍ତି। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରେ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଏବଂ ପୂର୍ବ ଭାରତରେ ଶିଳ୍ପାୟନର ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଏବଂ ସୁଗମ ବ୍ୟବସାୟ ପରିବେଶ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶା ପ୍ରତି ଆକୃଷ୍ଟ ହୋଇଥିବା ବୈଠକରୁ ପ୍ରକାଶ ପାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣାସ୍ଥଳ ଗସ୍ତ କରି ସେଠାକାର ପ୍ରଶାସନ ସହିତ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି। ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗତ 21 ତାରିଖ ଦିନ ଏକ କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ଘଟଣା ଘଟିଥିଲା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ 2023 ଓ 24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ।

0: ଶୁଣନ୍ତୁ ଏ ସମ୍ପର୍କରେ ଏକ ବିଶେଷ ରିପୋର୍ଟ।
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ
2: ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ପରିବାର, ସମାଜ ଓ ଜାତିର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ନିଶା ବିରୋଧୀ ଲଢ଼େଇକୁ ଏକ ସାମୂହିକ ଜନ ଆନ୍ଦୋଳନରେ ପରିଣତ କରିବା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହୋଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୁନର୍ବାସ ଓ ଚିକିତ୍ସା ସେବା, ନିଶାମୁକ୍ତି କେନ୍ଦ୍ର ଏବଂ ନିଶାମୁକ୍ତ ଭାରତ ଅଭିଯାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏହି ପ୍ରୟାସକୁ ଆହୁରି ସଫଳ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଜୀବନଶୈଳୀ ଅବଲମ୍ବନ କରି ଯୁବ ସମାଜକୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ସହ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଶାଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ସମ୍ପର୍କରେ ଅବକାରୀ ବିଭାଗର ଅବସରପ୍ରାପ୍ତ ଉପାୟୁକ୍ତ ସୀତାକାନ୍ତ ମୁଦୁଲି ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧୀ ଦିବସ ଅବସରରେ ମୋର ଏତିକି ବକ୍ତବ୍ୟ ରହିବ ଯେ ସମସ୍ତେ ଜୀବନକୁ ହଁ କୁହନ୍ତୁ, ନିଶାକୁ ନା କୁହନ୍ତୁ। ମୋର ସମସ୍ତ ପରିବାର, ଅଭିଭାବକ, ଶିକ୍ଷକମାନଙ୍କୁ ଅନୁରୋଧ, ଆପଣଙ୍କ ପିଲାମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ ଏବଂ ସେମାନଙ୍କୁ ସଠିକ୍ ମାର୍ଗରେ ଚାଲିବାକୁ ପ୍ରେରଣା ଦିଅନ୍ତୁ। ଯଦି ଆପଣଙ୍କ ଆଖପାଖରେ କୌଣସି ସ୍ଥାନରେ ଅବୈଧ ନିଶା କାରବାର ଚାଲିଥିବାର ନଜରକୁ ଆସେ ତେବେ ତୁରନ୍ତ ଅବକାରୀ ବିଭାଗ ବା ପ୍ରଶାସନକୁ ସୂଚନା ଦିଅନ୍ତୁ।
0: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ। ଦେଶବ୍ୟାପୀ ଆସନ୍ତା ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଟିକାକରଣ ହେବ। ଏନେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନ୍ମରୁ 5 ବର୍ଷ ବୟସର 3,45,011 ଜଣ ଶିଶୁଙ୍କୁ 1,637 ପୋଲିଓ ବୁଥ୍ରେ ଟିକାକରଣ କରାଯିବ ବୋଲି ବୈଠକରୁ ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାରେ 0-5 ବର୍ଷ ବୟସ ବର୍ଗର ମୋଟ 1,57,012 ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ପ୍ରଦାନ କରାଯିବ। ଏଥିପାଇଁ 2,400 ଜଣ ଟିକାଦାନକାରୀ, 1,200 ଟିମ୍, 40 ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନବାଡ଼ି ଦିଦି, ମହିଳା ସୁପରଭାଇଜର ଓ ସଂଯୋଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 5,504 ସ୍ମାର୍ଟଫୋନ୍ ବଣ୍ଟନ କରାଯିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ଏହି ଅଭିଯାନକୁ ସୁଦୃଢ଼ ଓ ସ୍ୱଚ୍ଛତାର ସହ ପରିଚାଳନା ପାଇଁ ଏକ ଅତ୍ୟନ୍ତ ସହାୟକ ହେବ ବୋଲି ସିଡିପିଓ କହିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମଞ୍ଜୁରପ୍ରାପ୍ତ 5,129 ଜଣ ଅଙ୍ଗନବାଡ଼ି କର୍ମୀ, 118 ଜଣ ସୁପରଭାଇଜର, 23 ଜଣ ବ୍ଲକ ସଂଯୋଜକ କାର୍ଯ୍ୟରତ ଅଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଚମ୍ପକ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁସାରେ ଗତକାଲି ରୁକ୍ମିଣୀ ହରଣ ବିବାହ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜି ମଙ୍ଗଳ ଆଳତୀ ନୀତି ପରେ ବିବାହ ଠାକୁର ଦକ୍ଷିଣୀ ଘରକୁ ବିଜେ କରିଛନ୍ତି। ମଧ୍ୟାହ୍ନ ଧୂପ ଓ ଜାତଭୋଗ ଶେଷ ହେବା ପରେ ଦକ୍ଷିଣୀ ଘରେ ଭୋଗ ନୀତି କରାଯିବ। ଏହାପରେ ବିବାହ ଠାକୁରଙ୍କୁ ବନ୍ଦାପନା କରାଯାଇ ଶ୍ରୀନହରକୁ ବିଜେ କରାଯିବ। ଗଜପତି ମହାରାଜା ଶ୍ରୀନହରରେ ବିବାହ ଠାକୁରଙ୍କ ସ୍ୱତନ୍ତ୍ର ବନ୍ଦାପନା ନୀତି କରିବେ। ଏହାପରେ ଠାକୁରମାନେ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବା ସହ ପଞ୍ଚାଗ୍ରାସୀ ନୀତି ସମ୍ପନ୍ନ କରାଯିବ। ବିଶିଷ୍ଟ ସାହିତ୍ୟିକ ତଥା ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଦେଶର ସାହିତ୍ୟ ଓ ରାଷ୍ଟ୍ରବାଦୀ ପରମ୍ପରାରେ ତାଙ୍କର ଅମୂଲ୍ୟ ଅବଦାନ ରହିଛି। ରାଜ୍ୟପାଳ ହରିବାବୁ କମ୍ମପାଟ୍ଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଭାରତୀୟ ସାହିତ୍ୟର ସେ ଜଣେ ମହାନ ସ୍ତମ୍ଭ। ତାଙ୍କର ଅମର ସୃଷ୍ଟି ବନ୍ଦେ ମାତରମ୍ ଦେଶବାସୀଙ୍କ ମନରେ ରାଷ୍ଟ୍ର ପ୍ରେମ ଓ ଜାତୀୟ ଚେତନାର ସଞ୍ଚାର କରିବା ସହିତ ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଉତ୍ସାହ ପ୍ରଦାନ କରିଥିଲା। ଭାରତର ବୌଦ୍ଧିକ, ସାହିତ୍ୟିକ, ରାଷ୍ଟ୍ରପତି ଐତିହ୍ୟରେ ତାଙ୍କର ଅବଦାନ ସଦାସର୍ବଦା ଅମର ଓ ପ୍ରେରଣାଦାୟକ ହୋଇ ରହିବ ବୋଲି ଡକ୍ଟର କମ୍ବମ୍ପାଟ୍ଟି କହିଛନ୍ତି। ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲାର ଧାମନଗର ସମେତ 7 ବ୍ଲକରେ ମହରମ ପର୍ବ ପାଳିତ ହୋଇଯାଇଛି। ସାହିବସ୍ତିରୁ କାଫଲା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବ।

ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର NH5 ଗୋବିନ୍ଦପୁରରେ ସର୍ବାଧିକ 43 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ, କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ପ୍ରତ୍ୟେକ ଶୁକ୍ରବାର ପରି ଆଜି ମଧ୍ୟ ଆମେ ଆଣିଛୁ ଆପଣମାନଙ୍କ ମନପସନ୍ଦ କାର୍ଯ୍ୟକ୍ରମ ସ୍ୱରଲିପି। ଆପଣମାନେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ରୂପରେ ଶୁଣୁଥିବେ ଆଉ ଆପଣମାନଙ୍କୁ ବହୁତ ଭଲ ଲାଗୁଥିବ ବୋଲି ଆମେ ଆଶା କରୁଛୁ। ତେବେ ଆପଣଙ୍କର ଏହି ମନପସନ୍ଦ କାର୍ଯ୍ୟକ୍ରମର ଆଜିର ବିଷୟବସ୍ତୁ ହେଉଛି ଜୁଦାଇ। କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଜ୍ୟୋତିସ୍ମିତା
1: ଆଉ ମୁଁ ଶୁଲ୍ଭା।
0: ଉଆଁସ ରାତିରେ ମନ ଆକାଶରେ ଝଡ଼ ଯେବେ ଆସେ ନଈ ତତେ ଖୋଜି ବୁଲି ମୁହିଁ ଟିକିଏ ସାନ୍ତ୍ୱନା ଟିକିଏ ମମତା ଟିକିଏ ଆଶ୍ରୟ ପାଇଁ ତତେ ଖୋଜି ବୁଲି ମୁହିଁ ଏ ଦୁନିଆ ଉଡ଼େ ଏତେ ମୁହଁ ଦିଶେ ଦିଶେ ନାହିଁ ତୋର କାହିଁ ଏତେ ପାଦ ଚିହ୍ନ ସଂସାର ବାଲିରେ ତୋର ପାଦ ଚିହ୍ନ ନାହିଁ ଗଲୁଣି ସିନାଲୋ ଅନେକ ଦିନରୁ ଅନେକ ଦୂରକୁ ତୁହି ମନ ମଶାଣିରେ ତୋର ଚିତା ଜଳେ ଏବେ ବି ଲୋ ରହି ରହି ବିଦାୟ ବେଳରେ ଦୁଇ ଟୋପାଲୁ ହେ କେତେ କଥା ଗଲୁ କହି ବୁଝି ନ ବୁଝିବାର ଛଳନାରେ ମୁଁ ତ ନୀରବରେ ଗଲି ରହି ସେତେବେଳେ ଥିଲା ଖିଆଲି ମନରେ ଅନେକ ମିଛର ସ୍ୱପ୍ନ କିଛି ସତ ହେଲା କିଛି ଲିଭିଗଲା କିଛି ରହିଲା ଅପୂର୍ଣ୍ଣ। ତେବେ ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଗୋଟିଏ ସୁନ୍ଦର ଗୀତ।

ଫେରିଯିବାକୁ ବହୁବାର ଇଚ୍ଛା ହୁଏ ନିଜ କଳ୍ପନାର ରାଜ୍ୟକୁ, ନିଜର ବୋଲାଯାଉଥିବା ଗାଁ ସୀମାନ୍ତରେ ଥିବା ନଈକୂଳକୁ, କ୍ଷେତ

0: ପାଖାପାଖି ଥିବା ଆମ୍ବ ତୋଟାର ଶୀତଳ ଛାଇକୁ ହାଟର ଘୋ ଘୋ ଭିତରେ ହଜିଯାଇ ନିଜର ନିରୋଳପଣକୁ ହଜେଇ ଦେବାକୁ ଆଖିରେ ଆଖି ଆକାଶର ନୀଳମଣି ଅସୁମାରୀ ସ୍ମୃତି ଜୀବନର ଏଇ ଅୟାରମ୍ଭ ନୁହେଁରେ ବିଦାୟ ଗୀତି ତବ ଚଲାପଥ ହେଉ କୁସୁମିତ ବଢ଼ରେ ଆଗକୁ ବଢ଼ ସ୍ଥିର ଶାନ୍ତ ଚିତ୍ତେ ରହରେ ଆନନ୍ଦେ ଯେତେ ଆସୁ ବାଧା ଝଡ଼ ତେଜୋମୟ ହେଉ ହେଉ ସ୍ୱଚ୍ଛ ତୁମ୍ବ ଜୀବନ ରୂପକ ପଥ ସଂସାର ସାଗରେ ସବୁ ଲବ ତୁମ୍ଭେ ପୂରଣ ହେଉ ମନରଥ।
1: ତେବେ ଶ୍ରୋତା ବନ୍ଧୁ ଆସନ୍ତୁ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣିବା।

0: ଆଜି ଯେତେବେଳେ ତୁମେ ମୋ ସାମ୍ନାରେ ଠିଆ ହୋଇଛ, ମନେ ହେଉଛି ସମୟ ଯେମିତି ସେଇଠି ଅଟକି ଯାଉ, କିନ୍ତୁ ମୁଁ ଜାଣେ ଏହା ହିଁ ଆମର ଶେଷ ଦେଖା। ଆଜି ପରେ ଆମ ରାସ୍ତା ଅଲଗା ହୋଇଯିବ, ତୁମେ ତୁମର ସଂସାରରେ ହଜିଯିବ, ଆଉ ମୁଁ ହୁଏତ ତୁମ ସ୍ମୃତିକୁ ସାଉଁଟିବାରେ ବ୍ୟସ୍ତ ରହିବି। ମୋର କୌଣସି ଅଭିଯୋଗ ନାହିଁ ତୁମ ପାଖରେ, ବାସ୍ ଏତିକି କହିବି ଯେ ହାତକୁ ଧରି ମୁଁ ସାରା ଜୀବନ ଚାଲିବାକୁ ଚାହୁଁଥିଲି, ଆଜି ସେହି ହାତକୁ ଛାଡ଼ିବାକୁ ପଡ଼ୁଛି। ତୁମ ଆଖିରୁ ଝରି ପଡ଼ୁଥିବା ଏହି ଶେଷ ଲୁହ ବିନ୍ଦୁଟିକୁ ମୁଁ ପୋଛିବାକୁ ଚାହୁଁଥିଲେ ବି ଆଜି ମୋର ସେ ଅଧିକାର ନାହିଁ। ତୁମେ ଖୁସିରେ ରୁହ, ଯେଉଁଠି ଥିଲେ ବି ମୋ ପ୍ରେମ ହୁଏତ ତୁମକୁ ପାଇବାରେ ସଫଳ ହେଲାନି, କିନ୍ତୁ ତୁମକୁ ସବୁଦିନେ ମନେ ରଖିବାରେ କେବେ ବି ହାରିବ ନାହିଁ। ଆମର ସେହି ଅଧା ରହିଯାଇଥିବା ଗପଟାକୁ ମୋ ହୃଦୟରେ ସାଇତି ରଖିବି। ବିଦାୟ ଏହା କେବଳ ଏକ ଶବ୍ଦ ନୁହେଁ, ଏହା ମୋ ଜୀବନର ସବୁଠାରୁ ବଡ଼ ଶୂନ୍ୟତା।
1: ତେବେ ଶ୍ରୋତାବନ୍ଧୁ, ଏହି ପରିପ୍ରେକ୍ଷୀରେ ଶୁଣିବା ଆଉ ଗୋଟିଏ ସୁନ୍ଦର ଗୀତ।

ପୁଣି ଫେରିଛି ଏ ମେଘ ସେଦିନ ଭଳି, ଝରକା ଫାଙ୍କରୁ ରା ଧରି କାନ୍ଦୁଛି, ଛୁଆ ଚିଲ୍ଲଉଛି, କେହି ଜଣେ ଆଲୋ ତାକୁ ଲୋରିଟିଏ ଶୁଣାଇ ଦେଉନୁ, ଆଉ ଜଣେ କହୁଛି ୟୁଟ୍ୟୁବ୍ ଦେଖିଲେ ସେ ଚୁପ୍ ହେବ, ଲୋରି ହଜିଯାଏ। ମୋର କିନ୍ତୁ ଲୋରିଟିଏ ହେବାକୁ ଇଚ୍ଛା। ପାହାଡ଼ ଦେହରେ ଲଦି ହେଇ ପଡ଼ିଛି ମେଘ, ପାହାଡ଼ ତଳେ ସବୁଜ ଧାନ କ୍ଷେତ ଅନ୍ୟ ମନସ୍କ ହେଇ ଉଡ଼ୁଛନ୍ତି। ସବୁ ପକ୍ଷୀ ତାସ୍ ଖେଳରେ ବ୍ୟସ୍ତ। କିଏ ଜଣେ କହୁଛି ତା ଭିତରେ, ଅମକ ଝିଅର ଡିପି ଦେଖୁଛୁ। ସମସ୍ତେ କିଛି କ୍ଷଣ ଡିପି ଦେଖାରେ ବ୍ୟସ୍ତ। ମୋର କିନ୍ତୁ ପକ୍ଷୀଟିଏ ହେବାକୁ ଇଚ୍ଛା। ଲୋରି ହେବା ସହଜ ନୁହେଁ, ପକ୍ଷୀ ହେବା ବି ସହଜ ନୁହେଁ। କେତେବେଳୁ ୟୁଟ୍ୟୁବରେ ବାଜିଲାଣି ଗୀତ, ଛୁଆ ବି ଚୁପ୍, ଏ ମେଘ ବି ଫେରାର। ନିଜକୁ ପାଇଲା ବେଳକୁ ମୁଁ ନିଜ ପରି ପକ୍ଷୀମାନେ ମିଶି ସାରିଲେଣି ଦୂର ଦିଗବଳୟରେ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଗୋଟିଏ ସୁନ୍ଦର ଗୀତ।

0: କେମିତି କହିବି ନିରବ ଆଜି ମୁଁ ପାଉନାହିଁ କିଛି ଶବ୍ଦ ତୁମ ପ୍ରେମରାଣୀ ବନ୍ଧନୀ ଆଜି ମୁଁ ଶ୍ୱାସ ମୁଁ ହେଲାଣି ଉଦ୍ଧ ଫେରିବା ବାଟକୁ କରିଛି ଅପେକ୍ଷା ଲେଉଟି ଆସଗୋ ସାଥୀ ବିଚ୍ଛେଦର ଦୁଃଖ ସହି ହେଉନାହିଁ ଉଜାଗରେ କଟେ ରାତି ସପନରେ ଆଉ ଆସ ନାହିଁ ସାଥୀ ଉଜାଗରେ କଟେ ରାତି ସୁଖ ବଦଳରେ ଦୁଃଖ ଉପହାର ଦିଅ ନାହିଁ ଆଉ ସାଥୀ କେମିତି ଭୁଲିବି ଅତୀତର ସ୍ମୃତି ପଡ଼ୁଥାଏ ଯେବେ ମନେ ତୁମର ସେ ସୁଖ ଲାଜମି ସାହସ ଫେରିବନି ଏ ଜୀବନୀ ଅସହ୍ୟ ହେଲାଣି ବିଚ୍ଛେଦ ଜ୍ୱଳନ କର ନାହିଁ ଅଭିମାନ ଫେରି ଆସ ସାଥି ଜୀବନେ ମୋହର ରଖ ପ୍ରେମିକାର ମାନ।
1: ତେବେ ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଆଉ ଗୋଟିଏ ସୁନ୍ଦର ଗୀତ।

ଶେଷ ହେଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 12:30 ଅପରାହ୍ନ 5:00 ଲୋକଗୀତରେ ପ୍ରଚାର କରିବୁ ପାଲା ପରିବେଷଣ କରିଛନ୍ତି ଗୋପବନ୍ଧୁ ସୁନା ଓ ସାଥୀ ଓଡ଼ିଆ ସୁଗମ ସଙ୍ଗୀତ ଶୁଣିବେ 5:30 ଶୁଣିଲେ ଆଗାମୀକାଲି ଅଧିବେଶନର କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରମାନାଥ ଗୀତ ରଚନା ବିଶ୍ୱଜିତ ବେଉରା ସଙ୍ଗୀତ ଦେଇଛନ୍ତି ପ୍ରଶାନ୍ତ ପାଢ଼ୀ।

0: Ignoring frequent sneezing or blocked nose for too long. Untreated allergies may lead to more serious health problems. Come, let's hear expert advice from city's renowned doctor.
1: ମୁଁ ଡକ୍ଟର ରଞ୍ଜିତ କୁମାର ରାଉତ, ସିନିୟର ମେଡିସିନ ସ୍ପେଶାଲିଷ୍ଟ। ଏଲର୍ଜି କେବଳ ଛିଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ, ଦୀର୍ଘ ସମୟ ଧରି ଏହାକୁ ଅବହେଳା କଲେ ଏହା ଆସ୍ତମା, ସାଇନସ୍ ସମସ୍ୟା, କାନର ସଂକ୍ରମଣ କିମ୍ବା ଶ୍ୱାସ ସମସ୍ୟାର କାରଣ ହୋଇପାରେ। ଡାକ୍ତରମାନେ ଏହାକୁ ଏଲର୍ଜିକ୍ ମାର୍ଚ୍ଚ ବୋଲି କୁହନ୍ତି। ସେଥିପାଇଁ ଏଲର୍ଜିକୁ ସମୟରେ ଚିହ୍ନିଟ କରି ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ। ଧୂଳି, ଧୂଆଁ ପରି ଟ୍ରିଗରକୁ ଏଡ଼ାନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଲକ୍ଷଣଗୁଡ଼ିକର ଅବହେଳା କରନ୍ତୁ ନାହିଁ। ସ୍ୱାସ୍ଥ୍ୟକର ଶ୍ୱାସ ସଠିକ୍ ଯତ୍ନ ଆରମ୍ଭ ହୁଏ। ଏଲର୍ଜି ସମସ୍ୟାକୁ ଅବହେଳା ନକରି ସଠିକ୍ ଭାବରେ ଚିକିତ୍ସା କରନ୍ତୁ।
0: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content.
2: Kontha Bhikari Bala Gita Rachana Kalpataru Parida Sangeeta Vikas Shukla।

ପ୍ରଚାର କଲୁ ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଫକୀର ପଟ୍ଟନାୟକଙ୍କ କଣ୍ଠରେ ଅଟଳ ବିହାରୀ ପଣ୍ଡାଙ୍କ ରଚନାରୁ।

ଶୁଣିଲେ ଆଞ୍ଚଳିକ ଗୀତ ଆକାଶବାଣୀ ବଲାଙ୍ଗୀର। କିଛି ସୂଚନା ଓ ବିଜ୍ଞାପନ ପରେ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କମିଟିର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏସ୍ସିଇଆର୍ଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ 4 ଜଣଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏସ୍ସିଇଆର୍ଟି ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତି, ସମସ୍ତ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ ଓ ଏସ୍ସିଇଆର୍ଟିରେ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲାଯିବ। ଭବିଷ୍ୟତରେ ଆବଶ୍ୟକୀୟ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକରେ ଭାଷା, ଚିତ୍ର, ତଥ୍ୟ ଛପା ହେବା ପାଇଁ ପ୍ରିଣ୍ଟିଂ ପ୍ରେସ୍କୁ ଯିବ ନାହିଁ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ 17 ତାରିଖରୁ ଆରମ୍ଭ ହୋଇଥିବା 10 ଦିନିଆ ନିଶାମୁକ୍ତ ଭାରତ ଅଭିଯାନ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧୀ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ନିଶାଠାରୁ ଦୂରେଇ ରହି ନିଜ ପରିବାର ଓ ସମାଜକୁ ନିଶାମୁକ୍ତ ରଖିବା ପାଇଁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନବରଙ୍ଗପୁର ନର୍ସିଂ କଲେଜଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନିଶାର ଅପବ୍ୟବହାର ଏବଂ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଓଡ଼ିଶା ସହିତ ପୂର୍ବ ଭାରତର ରାଜ୍ୟଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି। ସିଆଇଆଇର ପୂର୍ବ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ନିଜ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ଓ ବଜାରକୁ ସୁରକ୍ଷିତ ରଖି ନିବେଶ କରିବାର ସୁଯୋଗ ପାଇବେ। ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗୋ ଇଷ୍ଟ ନୀତି ଆଧାରରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ। ଏହା ସମସ୍ତ ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ।

0: ଗ୍ରହଣ କରିବ। ଏଥିସହିତ ରାଜ୍ୟର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ ମାଧ୍ୟମରେ ଏକ ସମର୍ପିତ ଗୋ ଇଷ୍ଟ ସେଲ୍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିର ତଦାରଖ ପାଇଁ ଗୋ ସ୍ୱିଫ୍ଟ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ରାଜ୍ୟର ଶିଳ୍ପାୟନ ନୀତି ରିଜୋଲ୍ୟୁସନ୍ 2022ରେ କେତେକ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି।
1: एल्युमिनियम केमिकल्स और टेक्सटाइल क्षेत्र में भी वैल्यू चेन बनाई जा रही है। पारादीप एक बहुत बड़ा पेट्रोकेमिकल्स जो 60,000 करोड़ की बहुत बड़ा हब भी बनते जा रहा है। सेमीकंडक्टर और इलेक्ट्रॉनिक्स जैसे फ्यूचर ओरिएंटेड सेक्टर्स पर भी ध्यान दिया जा रहा है। आज भारत ने विश्व में एक स्वतंत्र जगह बनाई है। समूह परीक्षा के लिए हमारे राज्य की अर्थनीति को 2036 तक 500 बिलियन अमेरिकी डॉलर अर्थनीति बनाना है।
0: ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଏବେ ଖଣିଜ ଭିତ୍ତିକ ଅର୍ଥନୀତିରେ ସୀମିତ ନ ରହି ଷ୍ଟିଲ୍, ଆଲୁମିନିୟମ୍, ପେଟ୍ରୋକେମିକାଲ୍ସ, ସେମିକଣ୍ଡକ୍ଟର ଆଦି ଉଦ୍ୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି। ଗତକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଛି। ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଜାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ତହସିଲ ସିଂହାଣୀ ମୁଣ୍ଡାଠାରେ ଭୂମିହୀନ ହିତାଧିକାରୀଙ୍କ ଘରଡିହ ପଟାବଣ୍ଟନ ଓ ଜାଗା ଚିହ୍ନଟୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ 90 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଏବଂ 20 ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଥିଲେ। ରାଜ୍ୟର ସମସ୍ତ ହଷ୍ଟେଲକୁ ପିଏନ୍ଜି ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ପିଏନ୍ଜି ଉପଲବ୍ଧ ଥିବା ସ୍ଥାନଗୁଡ଼ିକରେ ତୁରନ୍ତ ସଂଯୋଗ ଯୋଗାଇଦେବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥିତ ପ୍ରେକ୍ଷାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା 211 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଛନ୍ତି, ଜାତୀୟ ଶିକ୍ଷାନୀତି ଆଜିର ଯୁବପିଢ଼ିଙ୍କୁ କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ବ୍ୟବହାରିକ କୌଶଳ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଲୋଇସିଂହା ବ୍ଲକ ଗସ୍ତ କରି ସୋଲାର ପମ୍ପ, ରାମଲୀଳା ମଣ୍ଡପ ଓ ଟାଙ୍ଗରପାଲିଠାରେ ନବନିର୍ମିତ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରିଥିଲେ। ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଓଡ଼ିଶା ନୃତ୍ୟର ପ୍ରଚାର ପ୍ରସାର ପାଇଁ ପାରଳାଖେମୁଣ୍ଡିଠାରେ 3-ଦିନିଆ ଜାତୀୟ ଓଡ଼ିଶା ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ କର୍ମଶାଳାରେ ବହୁସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗଦେଇ ନୃତ୍ୟାଭିନୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଅତିରିକ୍ତ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ଲୋକମାନ୍ୟ ତିଲକ ଟର୍ମିନସ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ବର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଆଜି ରାତି 11ଟାରେ ଭୁବନେଶ୍ୱର ଛାଡ଼ିବ ଏବଂ 28 ତାରିଖ ସକାଳ 9ଟାରେ ଲୋକମାନ୍ୟ ତିଲକରେ ପହଞ୍ଚିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତୁର୍କୀଠାରେ ଆୟୋଜିତ ୱାର୍ଲଡ ଆବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ 2026ରେ କଳାହାଣ୍ଡିର ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ 2ଟି ସ୍ୱର୍ଣ୍ଣ ଓ 2ଟି ରୌପ୍ୟପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ ଆକାଶଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ।

0: ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନିଶାଦ୍ରବ୍ୟ ବ୍ୟବହାରର ମାରାତ୍ମକ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ବେଆଇନ ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳନ କରାଯାଉଛି। ଔଷଧ ଆମ ପାଇଁ ଅତ୍ୟନ୍ତ ଜରୁରୀ, ତେବେ ଏଭଳି କେତେକ ଔଷଧ ରହିଛି ଯାହାର ବ୍ୟବହାରକୁ ନିଷେଧ କରାଯାଇଛି। ଏହିସବୁ ପରିସ୍ଥିତିରୁ ନିଜକୁ ଦୂରେଇ ରଖିବା ସହ ଏହିସବୁ ଔଷଧ ଓ ନିଶାଦ୍ରବ୍ୟଗୁଡ଼ିକ ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ। 1999 ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ବର୍ଷ ଜୁନ୍ 26 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ନିକଟରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ 16 ଅଧିକ ଲୋକ ମଦ୍ୟପାନ କରନ୍ତି। ସେଥିରୁ ପ୍ରାୟ 5.2% ସମ୍ପୂର୍ଣ୍ଣ ଭାବେ ମଦ ଉପରେ ନିର୍ଭରଶୀଳ। ସେହିଭଳି 3 ଅଧିକ ଲୋକ ଗଞ୍ଜେଇ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ବ୍ୟବହାର କରନ୍ତି। ଏପରିକି ହେରୋଇନ୍ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ପ୍ରାୟ 2 ପାଖାପାଖି ହୋଇଛି। ସେମାନଙ୍କ ମଧ୍ୟରୁ 60 ଲୋକଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ବିନା ପରାମର୍ଶରେ ପ୍ରାୟ 1,20,000 ଲୋକ ନିଦ ବଟିକା ଏବଂ ଅନ୍ୟାନ୍ୟ ଔଷଧ ସେବନ କରିଥାନ୍ତି। କୋମଳମତି ଶିଶୁ ଏବଂ କିଶୋର ବର୍ଗଙ୍କ ମଧ୍ୟରେ ନିଶା ସେବନକାରୀଙ୍କ ସଂଖ୍ୟା ଚିନ୍ତାଜନକ ପାଲଟିଛି। 15-35 ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ବିଶେଷ ଭାବରେ ଏହି କୁପ୍ରଭାବର ଶିକାର ହୋଇଥାନ୍ତି। ନିକଟରେ ସରକାର କପ୍ ସିରପ୍ର ଅପବ୍ୟବହାର ଏବଂ ଗୁଣବତ୍ତାକୁ ବଜାୟ ରଖିବା ଲକ୍ଷ୍ୟ ନେଇ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା ପ୍ରେସ୍କ୍ରିପ୍ସନରେ କପ୍ ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ଡ୍ରଗ୍ସ ନିୟମାବଳୀର ସୂଚୀ କେ ଆଧାରରେ ମିଳୁଥିବା ରିହାତିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେତେକ ନିଶାଦ୍ରବ୍ୟ ମିଶ୍ରଣ ଯୁକ୍ତ କପ୍ ସିରପ୍ ବିକ୍ରି ଓ ବ୍ୟବହାର ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଅପମିଶ୍ରଣ ଏବଂ ବିଷାକ୍ତ ଦ୍ରବ୍ୟ ମିଶାଯାଉଥିବା କପ୍ ସିରପ୍ ସ୍ୱାସ୍ଥ୍ୟ ହାନିକାରକ ବୋଲି ପ୍ରମାଣିତ ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ଅପମିଶ୍ରିତ ତଥା ବେଆଇନ ଔଷଧ ସେବନ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସେବନକାରୀଙ୍କ ପରିବାର ଆର୍ଥିକ କ୍ଷତି ସହ୍ୟ କରିବା ସହିତ ଜାଣତ କିମ୍ବା ଅଜାଣତରେ ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥାନ୍ତି, ଫଳରେ ଭବିଷ୍ୟତ ଜୀବନ ନଷ୍ଟ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ କୁସଙ୍ଗରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପରବର୍ତ୍ତୀ କାଳରେ ଦୈନନ୍ଦିନ ଜୀବନର ଏକ ମାଧ୍ୟମରେ ପରିଣତ ହୋଇଥାଏ। ଏପରି ସ୍ଥିତିରେ ନିଶାଦ୍ରବ୍ୟର ବେଆଇନ କାରବାର ମଧ୍ୟ ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଏହି ନିଷିଦ୍ଧ ପଦାର୍ଥ ଦେଶରେ ଉତ୍ପାଦିତ ହେଉଥିବା ବେଳେ ଅନ୍ୟ କ୍ଷେତ୍ରରେ ଏହା ବେଆଇନ ଭାବେ ବିଦେଶରୁ ଆସିଥାଏ। ବିଜ୍ଞାନ ଏବଂ ଗବେଷଣା ଆଧାରରେ ଏକ ପ୍ରଭାବୀ ନିଶାଦ୍ରବ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଜାତିସଂଘ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦେଇଛି।

ଇତିହାସରୁ ଜଣାପଡ଼େ ଚୀନ୍ର ଲିନ୍ ଜେକ୍ସୁ ନାମକ ଜଣେ ବ୍ୟକ୍ତି ଗୁଆଙ୍ଗଡୋଙ୍ଗର ହୁମେନ୍ଠାରେ ଅଫିମ କାରବାର ବିରୋଧରେ ଆନ୍ଦୋଳନ କରି

0: ନିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି। 2020 ଅଗଷ୍ଟ 15 ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକଙ୍କ ପାଖରେ ଏନେଇ ସଚେତନତା ବାର୍ତ୍ତା ପହଞ୍ଚାଯାଇ ସାରିଛି। ତେଣୁ ଆସନ୍ତୁ ନିଜେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟକୁ ସଚେତନ କରିବା ଏବଂ ଭାରତକୁ ଏକ ସୁସ୍ଥ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହଯୋଗ ପ୍ରଦାନ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖିଆ ଖବର। ସ୍କୁଲ ବଢ଼ା ବହିଥି ଭୁଲ ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଜ୍ୟ ସରକାରକୁ ଦେଲେ ତଦନ୍ତ ରିପୋର୍ଟ। କମିଟିର ସୁପାରିଶ ଆଧାରିତ କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ। ଭୁବନେଶ୍ୱର ଲୋକସେବା ଭବନରୁ 2023 ଆଉ 2024 ବଛର ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦେଉଛନ୍ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା ନୂଆ ଆହ୍ୱାନ ଆଉ ନବସୃଜନ୍ତି ସମାଧାନ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଅବୈଧ ନିଶା ଦ୍ରବ୍ୟ କାରବାର ବିରୋଧୀ ଦିବସ। ଆଉର ସାରା ଦେଶରେ ଆଜି ପାଳନ କରାଯାଉଛି ଆଶୁରାଏ ମହରମ। ଏଥର ପୁରା ଖବର। ସ୍କୁଲ ପଢ଼ା ବହିଥି ଭୁଲ ଥିବାର ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍। କମିଟିର ସୁପାରିଶ ଆଧାରିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟିର ରିପୋର୍ଟ ମିଳିବାର ଉତ୍ତରୁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ସେତେବେଳର ନିର୍ଦ୍ଦେଶକ ଆଉ ତିନିଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଛି। ଏତାର ଛଡ଼ା ଆଉ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଆଇନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମୂଲ ରହିଛି। ଛୁଆମାନଙ୍କର ଶିକ୍ଷାର୍ଥି ଉନ୍ନତି ଆଉ ଭୁଲ୍କେ ସୁଧାରବା ଲାଗି କମିଟି ଦେଇଥିବାର 14 ସୁପାରିଶକେ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ। ଭବିଷ୍ୟତରେ କେନ୍ସି ପଢ଼ା ବହିଥି ଭାଷା ଚିତ୍ର ତଥ୍ୟ ଆଉ ଛାପାର ବାବଦେ ଜରୁରୀ ଅନୁମୋଦନ ବିନା ପ୍ରିଣ୍ଟିଂ ପ୍ରେସ୍କେ ଯାଇ ନାଇପାରେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସ୍ୱଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କର ଶିକ୍ଷାକେ ନେଇକରି କେନ୍ସି ପ୍ରକାରର ଅବହେଳା ବରଦାସ୍ତ କରାନାଇଯାଏ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ରାଇଜେ ଶିଳ୍ପାୟନକେ ଆହୁରି ବର୍କସ୍ କରବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରନ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକଥି ଯୋଗ ଦେଇଛନ୍। ରାଇଜେ ନୂଆ ଶିଳ୍ପ ପ୍ରତିଷ୍ଠା ପୁଞ୍ଜିନିବେଶ ବଢ଼ାବାର ଆଉ ପୂର୍ବ ଭାରତନୁ ଶିଳ୍ପାୟନର ସମ୍ଭାବନା ଉପରେ ବୈଠକଥି ବିସ୍ତୃତ ଭାବେ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପକେ ସୁହାଲା ବାଗିର ନୀତି ଆଉ ସହଜିଆ ବ୍ୟବସାୟ ପରିବେଶ ଲାଗି ବହୁତଟି ଶିଳ୍ପ ସଂସ୍ଥା ଓଡ଼ିଶାନୁ ନିବେଶ କରବାର ଲାଗି ମନ ବନେଇଥିବାର ବୈଠକନୁ ଜଣାପଡ଼ିଛି। କାର୍ଯ୍ୟକ୍ରମଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ

0: ମନ୍ତ୍ରୀ ଶ୍ରୀ ମାଝି କହିଛନ୍,
1: ଓଡ଼ିଶା ଅଫ୍ ରିସର୍ଚ୍ଚ ବେସ୍ଡ ଇକୋନୋମି ସେ ଭାଲ୍ୟୁ ଆଡେଡ୍ ମାନୁଫ୍ୟାକ୍ଚରିଂ ଇକୋନୋମି କି ତରଫ ବଢ଼ ରହା ହେ ଷ୍ଟିଲ୍ ଆଲୁମିନିୟମ କେମିକାଲ୍ସ ଓ ଟେକ୍ସଟାଇଲ୍ କ୍ଷେତ୍ର ମେ ବି ଭାଲ୍ୟୁ ଚେନ୍ ବନାଇ ଯା ରହି ହେ ପାରାଦୀପ ଏକ ବହୁତ ବଡ଼ା ପେଟ୍ରୋକେମିକାଲ୍ସ ଯୋ 60,000 କରୋଡ କି ବହୁତ ବଡ଼ା ହବ୍ ବି ବନତେ ଯା ରହା ହେ ସେମିକନେକ୍ଟର ଓର ଇଲେକ୍ଟ୍ରୋନିକ୍ସ ଜୈସେ ଫ୍ୟୁଚର ଓରିଏଣ୍ଟେଡ୍ ସେକ୍ଟର୍ସ ପର ବି ଧ୍ୟାନ ଦିଆ ଯା ରହା ହେ କ୍ୟୁକି ଆଗଲେ ଦଶକ କେ କାଲଖଣ୍ଡ ମେ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା ବନାନା ହେ ସମୃଦ୍ଧ ଓଡ଼ିଶା କେ ଲିଏ ହମାରା ରାଜ୍ୟ କି ଅର୍ଥନୀତିକୁ 2036 ତକ 500 ବିଲିୟନ ଆମେରିକୀୟ ଡଲାର ଅର୍ଥନୀତି ବନାନା ହେ ଓ 2047 ତକ 1.5 ଟ୍ରିଲିୟନ ଡଲାର ଇକୋନୋମି ତକ ଆମକୁ ପହଞ୍ଚାନା ହେ।
0: ତାମିଲନାଡୁର ତିରୁଭଲ୍ଲୁଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାଥି ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ସଂଖ୍ୟା 11କେ ବଢ଼ିଛି। ରାଜ୍ୟ ସରକାରଙ୍କ ତରଫୁ ଗୋଟେ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣା ଜାଗାକେ ଯାଇକରି ସେନର ପ୍ରଶାସନ ସହିତ ତାଲମେଲ ରଖିକରି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍। ଜୀବନ ହରାଇଥିବାର ଓଡ଼ିଆ ଶ୍ରମିକମାନଙ୍କର ପରିବାର ଲୋକର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 10 ଲକ୍ଷ ଟଙ୍କାର ସାହାଯ୍ୟ ଘୋଷଣା କରିଛନ୍। ଏନୁ ଜଣାଇ ଦିଆଯାଇପାରେ ଯେ ତାମିଲନାଡୁର ତିରୁଭଲ୍ଲୁରଠାରେ ଗଲା 21 ତାରିଖ ଗୋଟେ କାରଖାନାଥି ଏମୋନିଆ ଗ୍ୟାସ୍ ଲିକ୍ ହେବାନୁ ଦୁର୍ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାର ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ଭାବ ଦିଆନିଆ କରିବେ। ଏଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ ବିଭାଗ ଡିଡି ନ୍ୟୁଜ୍ ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନୁ 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଉଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ପୁରସ୍କାର ଦେଉଛନ୍। ଗଲାକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 2 ବର୍ଷ ଲାଗି ଏହି ପୁରସ୍କାର ଘୋଷଣା କରିଥିଲେ। 2023 ବର୍ଷ ଲାଗି ପୁଷ୍କରା ଆଉ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବାର ବେଳେ ପୁଷ୍କରାର ଅଭିନେତ୍ରୀ ସୁପ୍ରିୟା ଆଉ ମାଇ ସ୍ୱିଟ୍ ହାଉସ୍ ୱାଇଫ୍ର ଅଭିନେତ୍ରୀ ନେନା ଦାସକୁ ଶ୍ରେଷ୍ଠ ଅଭିନେତ୍ରୀ ଆର୍ ଧୋରେ ବାବୁ ଧୋ ଚଳଚ୍ଚିତ୍ର ଲାଗି ହରିହର ମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେନ୍ତା 2024 ବର୍ଷ ଲାଗି ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର, ପାୱାର ଚଳଚ୍ଚିତ୍ର ଲାଗି ବାବୁସାନ ଶ୍ରେଷ୍ଠ ଅଭିନେତା ଆଉ ଭକିଆ ଭାରିଜା ଲାଗି ଦେବଜାନୀ ଦେହୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଆଉ ବାବୁ ସିଂ ପ୍ରମୁଖ ଯୋଗ ଦେଇଛନ୍। ବିଶିଷ୍ଟ ସାହିତ୍ୟିକ ଆଉ ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଦେଶର ସାହିତ୍ୟ ଆଉ ରାଷ୍ଟ୍ରବାଦୀ ପରମ୍ପରାଥି ତାଙ୍କର ବହୁଟେ ଅବଦାନ ରହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ତାଙ୍କର ଅମର ସୃଷ୍ଟି ଦେଶବାସୀଙ୍କର ମନ ଭିତରେ ରାଷ୍ଟ୍ରପ୍ରେମ ଆଉ ଜାତୀୟ ଚେତନାର ସଞ୍ଚାର କରବାର ସହିତ ସ୍ୱାଧୀନତା ଆନ୍ଦୋଳନକେ ନୂଆ ଦିଗ ଦେଇଥିଲା। ଭାରତର ବୌଦ୍ଧିକ ସାହିତ୍ୟିକ ଆଉ ରାଷ୍ଟ୍ରବାଦୀ ଐତିହ୍ୟ ତାଙ୍କର ଅବଦାନ ସବୁବେଳେ ଅମର ଆଉ ପ୍ରେରଣାଦାୟୀ ହୋଇକରି ରହିବା ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନିଶା ନିବାରଣ ବାବଦେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଆଜି ଅନ୍ତର୍ଜାତୀୟ ବେଆଇନ ନିଶା ଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଆଉ ଜନସାଧାରଣଙ୍କର ସୁରକ୍ଷାକେ ପ୍ରାଥମିକତା ଦିଆଯିବାର ସହିତ ନିଶା ଦରବ ଆଉ ଅପରାଧ ମାମଲାକେ ନଜରଥି ରଖିକରି ଏ ବଛର ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା ନୂଆ ଆହ୍ୱାନ ଆଉ ନବସୃଜନ୍ତି ସମାଧାନ। ମିଳିତ ଜାତିସଂଘ ତରଫୁ 1987 ମାଦକ ଦ୍ରବ୍ୟ ସେବନ ଆଉ ଚୋରାଚାଲାଣ ବାବଦେ ଲୋକ ସଚେତନ କରବାର ଲାଗି ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଡ୍ରଗ୍ସ ରିପୋର୍ଟ ଅନୁସାରେ ପୃଥିନୁ ବଛରକ 3,50,00,000 ଲୋକ ଇତାର ଶିକାର ହେଉଛନ୍। 2017 ତଥ୍ୟ ଅନୁସାରେ 1,10,00,000 ଲୋକ ନିଶା ଇଞ୍ଜେକ୍ସନ ବ୍ୟବହାର କରିଥିଲେ। ନିଶା ନିବାରଣ ଲାଗି ରାଜ୍ୟ ସରକାର ଦିଶା ଯୋଜନା ଜରିଏ 11 ନିଶାମୁକ୍ତି କେନ୍ଦ୍ର ସ୍ଥାପନ କରିଛନ୍। ଇତାର ସହିତ ନିଶା କରୁଥିବା ଲୋକମାନଙ୍କୁ ନିଶା ନିବାରଣ, ସେମାନଙ୍କର ପୁନର୍ବାସ, ବିକାଶ ଆଉ ସୁରକ୍ଷା ଦିଗେ ଭିନ୍ ଭିନ୍ ପଦକ୍ଷେପ ବିଲ୍ ନେଉଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍, ଯୁଆନ ପିଢ଼ିଙ୍କୁ ନିଶାମୁକ୍ତ ଆଉ ସୁସ୍ଥ ସମାଜ ଗଠନ ଲାଗି ସଚେତନ ହେବାର୍କେ ପରାମର୍ଶ ଦେଇଛନ୍। ନିଶାମୁକ୍ତ ଜୀବନଶୈଳୀ ଅପନେଇ କରି ଯୁବ ସମାଜକେ ନିଶାର କୁପ୍ରଭାବନୁ ସୁରକ୍ଷିତ ରଖିବାର ସହିତ ଗୋଟେ ସୁସ୍ଥ, ସଶକ୍ତ ଆଉ ସମୃଦ୍ଧ ଓଡ଼ିଶା ଗଠନ ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଜ୍ୟେଷ୍ଠ ମାସର ଉଜ୍ଜଲ ପକ୍ଷର ଦ୍ୱାଦଶୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରନୁ ଆଜି ଚମ୍ପକ ଦ୍ୱାଦଶୀ

ନୀତି କରାଯାଉଛି। ପରମ୍ପରା ଅନୁସାରେ ଗଲାକାଲି ରୁକ୍ମିଣୀ ହରଣ ଆଉ ବିହା ନୀତି କରାଯାଇଥିଲା। ଆଜି ମଙ୍ଗଳ ଆଳତୀ ନୀତି ଉତରୁ ମହାପୁରୁ ଦକ୍ଷିଣୀ ଘରକେ ବିଜେ କରିଛନ୍। ମଧ୍ୟାହ୍ନ ଧୂପ ଆଉ ଜାତ ଭୋଗ ଶେଷ ହେବା ଋତୁରୁ ଦକ୍ଷିଣୀ ଘରେ ଭୋଗ ନୀତି କରାଯାଇଛି। ଏତା ଋତୁରୁ ମହାପୁରୁଙ୍କର ବନ୍ଦାପନା କରାଯାଇକରି ଶ୍ରୀନହରକେ ବିଜେ କରାଯିବା। ଗଜପତି ମହାରାଜା ଶ୍ରୀନହର ନ ମହାପୁରୁମାନଙ୍କର ଖାସ୍ ବନ୍ଦାପନା ନୀତି କରବେ। ଏତା ଋତୁରୁ ମହାପୁରୁମାନେ ଜମ୍ବେଶ୍ୱର ମନ୍ଦିରକେ ବିଜେ କଲା ଉତରୁ ପଞ୍ଚାଗ୍ରାସୀ ନୀତି କରାଯିବା। ବିଦ୍ୟୁତ୍ ଆଉ ବୈଦ୍ୟୁତିକ ଉପକରଣ ଠିକ୍ ଭାବେ ବ୍ୟବହାର କରବାର ସହିତ ବିଦ୍ୟୁତ୍ ଆଘାତନୁ ବଞ୍ଚବାର ଉଦ୍ଦେଶ୍ୟ ଆଜିଠାନୁ ଜୁଲାଇ 2 ତାରିଖ ତକ୍ ଶକ୍ତି ବିଭାଗ ତରଫୁ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ କରାହେବା। ଆଜିର ସଚେତନତା ଆଇବାକାଲର ସୁରକ୍ଷା ଆସୁନ ଆମେ ସଭେ ମିଶିକରି ବିଦ୍ୟୁତ୍ ସର୍ଟ ସର୍କିଟ୍ନୁ ହେଉଥିବା ଅଗ୍ନିକାଣ୍ଡକେ ରୋକମା ବାର୍ତ୍ତା ନେଇକରି ଇ ହପ୍ତା ପାଳନ କରାଯିବା। ଇ ହପ୍ତାଥି ବୈଦ୍ୟୁତିକ ଉପକରଣମାନଙ୍କର ସଠିକ୍ ବ୍ୟବହାର, ସେମାନଙ୍କର ଯାଞ୍ଚ ଆଉ ବିଦ୍ୟୁତ୍ ଆଘାତ ପାଇଥିବା ପୀଡ଼ିତମାନଙ୍କୁ ଉଦ୍ଧାର ବାଗିର ଭିନ୍ ଭିନ୍ ବିଷୟ ସଚେତନ କରାଯିବା। ଢେଙ୍କାନାଳ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି 2026-27 ଶିକ୍ଷାବର୍ଷର ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ତାରିଖ ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ ଆଇଏମ୍ସି ଢେଙ୍କାନାଳ ପରିସରନୁ ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଥି ଯୋଗାଯୋଗ କରିପାରିବେ। ସାରା ଦେଶେ ଆଜି ଆଶୁରାଏ ମହରମ ଶ୍ରଦ୍ଧାର ସହିତ ପାଳନ କରାଯାଉଛି। ଇ ଦିନେ ପ୍ରଫେଟ୍ ମହମ୍ମଦଙ୍କର ନାତି ହଜରତ ଇମାମ ହୁସେନ ଆଉ ତାଙ୍କର ସାଥୀମାନେ ସତ୍ୟ, ଧର୍ମ ଆଉ ନ୍ୟାୟ ଲାଗି ନିଜର ଜୀବନ ହାରିଥିବାର ଘଟଣାକେ ସୁର୍ତା କରାସି। ଏ ଅବସରରେ ଭିନ୍ ଭିନ୍ ଜାଗାନ ତାଜିଆ ଶୋଭାଯାତ୍ରା କରାଯାଉଛି। ବଲାଙ୍ଗୀର ଭୀମବହି ମେଡିକାଲ କଲେଜ ଆଉ ଡାକ୍ତରଖାନା ପ୍ରେକ୍ଷାଳୟନୁ ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏ ବଛର ମେଟ୍ରିକ୍ ପରୀକ୍ଷାତି ବଢ଼ିଆ ପ୍ରଦର୍ଶନ କରିକରି A1 ଗ୍ରେଡ୍ ହାସଲ କରିଥିବା ଜିଲ୍ଲାର 211 ଜଣ କୃତି ଛାତ୍ରଛାତ୍ରୀଙ୍କୁ ଏ ଅବସରରେ ସେମାନଙ୍କର ସଫଳତା ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ସହିତ 19ଟା ଜିଲ୍ଲାର ଜବର ଧୁକାଗଡ୍ଡି ସାଙ୍ଗେ ଚଡ଼କ ମାରବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସ୍କୁଲ ବଢ଼ା ବହିଥି ଭୁଲ ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଜ୍ୟ ସରକାରଙ୍କୁ ଦେଲେ ତଦନ୍ତ ରିପୋର୍ଟ। କମିଟିର ସୁପାରିଶ ଆଧାରଥି କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ। ଭୁବନେଶ୍ୱର ଲୋକସଭା ଭବନରୁ 2023-2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦେଉଛନ୍ ମୁଖ୍ୟମନ୍ତ୍ରୀ। ଆଉ ସାରା ଦେଶେ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।

0: ఆకాశవాణి. సంవాద పొడుచుంది ఉదయనాథ్ స్వయం. ముఖ్య సంవాద: నిశాముక్త భారత అభియాన్ జనసాధారణ సహభాగితారు ఏక గణ ఆందోళనర రూప నేచి కహిలె ప్రధానమంత్రి. భెనెజువేలాకు భూకంప పరవర్తీ సహాయతాపై ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ ଆମେଷ୍ଟାର୍ଡ. ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ. ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ. 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା ମାସ 1ରୁ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ. ଏବଂ ଆୟର୍ଲାଣ୍ଡ ବିପକ୍ଷ T20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି. ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଏକ ଆଲୋକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି. ମନ୍ତ୍ରୀ ଶ୍ରୀ ବର୍ମା ନିଜ ଆଲେଖ୍ୟରେ ଲେଖିଛନ୍ତି, ସରକାର ନିଶା ସେବନକୁ ଏକ ଗମ୍ଭୀର ସମସ୍ୟା ଭାବେ ଗ୍ରହଣ କରିଛନ୍ତି, ଯାହା ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପ୍ରଗତି ସହ ଜଡ଼ିତ. ଦେଶର ସମସ୍ତ ନାଗରିକ ବିଶେଷ କରି ଯୁବପିଢ଼ି ଏହି ଜାତୀୟ ଅଭିଯାନର ଅଂଶୀଦାର ହେବା ଜରୁରୀ ବୋଲି ସେ କହିଛନ୍ତି. ସମସ୍ତେ ଏକାଠି ହୋଇ ଏହି ଅଭିଯାନକୁ ଏକ ଗଣସଂକଳ୍ପରେ ପରିଣତ କରିବାକୁ ଶ୍ରୀ ବର୍ମା ଅନୁରୋଧ କରିଛନ୍ତି. ଏକ ବିକଶିତ ଭାରତ ଗଠନ କ୍ଷେତ୍ରରେ ଏହି ନିଶାମୁକ୍ତ ଭାରତ ସଂକଳ୍ପ ଏକ ଶକ୍ତ ଆଧାର ହେବ ବୋଲି ମନ୍ତ୍ରୀ କହିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନାର୍କୋ କୋଅର୍ଡିନେସନ ସେଣ୍ଟର ଏନ୍କଡ୍ର 10ମ ଶୀର୍ଷସ୍ତରୀୟ ବୈଠକକୁ ସମ୍ବୋଧିତ କରି ନିଶା କାରବାର ବିରୁଦ୍ଧରେ ଏକ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି. ଶ୍ରୀ ଶାହା କହିଛନ୍ତି, ନିଶା ସମସ୍ୟା ଦେଶର ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ସହ ସାରା ଦେଶର ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ. ଏହି ସଂଗ୍ରାମରେ ବିଜୟ ଲାଭ ପାଇଁ ସେ ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଏବଂ ମା'ମାନଙ୍କୁ ଏକାଠି ହେବାକୁ अनुरोध करी चंते।
1: मेरा आप सबसे विनम्र आग्रह कि देश के आने वाले 100 वर्ष के भविष्य के लिए सभी सरकारों को एक साथ एक मंच पर आना होगा, सभी विभागों को जनता को गाइड करने वाले संतों को भी जोड़ना पड़ेगा और युवाओं पर घर में अपना रसूख रखने वाली हमारी मातृशक्ति को भी इसमें जोड़ना पड़ेगा, तभी जाकर इस लड़ाई के खिलाफ हम पूर्णतया सफल हो सकते हैं।
0: ସ୍ୱରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖି କହିଛନ୍ତି, 2004-2014 ମଧ୍ୟରେ ପ୍ରାୟ 26 ଲକ୍ଷ କିଲୋଗ୍ରାମ ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଥିଲା। ଏହାର ତୁଳନାରେ 2014-2026 ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ 1,18,00,000 କିଲୋଗ୍ରାମରେ ପହଞ୍ଚିଛି, ଯାହା ସରକାରଙ୍କ ଅଭିଯାନର ସଫଳତାକୁ ଦର୍ଶାଉଛି। ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ଅନେକ ଅନ୍ଲାଇନ୍ ପୋର୍ଟାଲ ବିକଶିତ କରିଛି। ନିଶା ସମ୍ବନ୍ଧୀୟ ମାମଲାଗୁଡ଼ିକର ସୂଚନା ଏହି ପୋର୍ଟାଲରେ ସମୟସୀମା ମଧ୍ୟରେ ଅପଲୋଡ୍ କରିବାକୁ ଶ୍ରୀ ଶାହା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭିଜନ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029ର ଉନ୍ମୋଚନ କରିଛନ୍ତି। ଏହା ନିଶା ଚାହିଦା ହ୍ରାସ, ଯୋଗାଣ ବନ୍ଦ ଏବଂ ନିଶାମୁକ୍ତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବ। ଏଥିସହ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ଅଭିଯାନର ଆରମ୍ଭ କରିଛନ୍ତି, ଯାହା ଅଧୀନରେ ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,09,500 କିଲୋଗ୍ରାମରୁ ଅଧିକ ଜବତ ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଅପରେସନ ଆମେଷ୍ଟାର୍ଡ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଏହି ଅପରେସନ ଅନ୍ତର୍ଗତ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତୀୟ ବାୟୁସେନାର 2 C-17 ବିମାନକୁ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଛି। ସ୍ପାନିଶ ଭାଷାରେ ଆମେଷ୍ଟାର୍ଡ ଶବ୍ଦର ଅର୍ଥ ହେଉଛି ବନ୍ଧୁତା। ଭାରତ ଏବଂ ଭେନେଜୁଏଲା ସମ୍ପର୍କକୁ ଦର୍ଶାଇ ଏହି ଅଭିଯାନର ନାମକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସହାୟତା ସାମଗ୍ରୀ ମଧ୍ୟରେ ଭାରତୀୟ

ଭ୍ରାମ୍ୟମାଣ କ୍ଷେତ୍ରୀୟ ହସ୍ପିଟାଲର ଏକ ୟୁନିଟ୍ ସାମିଲ ଥିବାବେଳେ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ 35 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି। ଏହି ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ମଧ୍ୟରେ 2ଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ହସ୍ପିଟାଲ ଭୀଷ୍ମ କ୍ୟୁବ୍ ମଧ୍ୟ ରହିଛି, ଯାହା ଅତି କମ୍ ସମୟରେ ଆହତମାନଙ୍କର ଚିକିତ୍ସା କରିବାରେ ସହାୟକ ହେବ। ବିପଦ ସମୟରେ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣଙ୍କ ସହ ଭାରତର ସମର୍ଥନ ନେଇ ପ୍ରତିବଦ୍ଧତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 2ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ନାଦପ୍ରଭୁ ଶ୍ରୀ କେମ୍ପେ ଗୌଡ଼ାଙ୍କ 517ତମ ଜନ୍ମବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତା ରବିବାର ଦିନ ସେ ବେଙ୍ଗାଲୁରୁରେ ଆୟୋଜିତ ନିଶାମୁକ୍ତ ଭାରତ ସମ୍ମିଳନୀରେ ଯୋଗଦେବେ। ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବେଆଇନ ଚୋରାଚାଲାଣ ଓ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଏହି ଆଲୋଚନା ମୁଖ୍ୟତଃ ଶିକ୍ଷକମାନଙ୍କ ତାଲିମ, ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଆଧାରିତ ଥିଲା। ଏଥିସହ ଡିଜିଟାଲ ଶିକ୍ଷା, କୃତ୍ରିମ ବୁଦ୍ଧିମତା, ସ୍ଥାୟୀ ପର୍ଯ୍ୟଟନ, ପାରମ୍ପରିକ ଚିକିତ୍ସା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି। ଶିକ୍ଷା, ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ଦକ୍ଷତା ନିର୍ମାଣ ଭଳି ବଡ଼ ପ୍ଲାଟଫର୍ମରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ଓ ଭୁଟାନର ଏହି ଭାଗିଦାରୀ ଆମର ସମାନ ଆଶା, ଆକାଂକ୍ଷା ଏବଂ ଆଧ୍ୟାତ୍ମିକ ସମ୍ପର୍କ ଆଧାରରେ ଗଢ଼ି ଉଠିଥିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବୈଠକରେ ଉଭୟ ଦେଶ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତା ମାସ 1ରୁ 3 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଆସି 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଏହି ସମ୍ମିଳନୀ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ସହଯୋଗର ସମୀକ୍ଷା କରାଯିବା ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବ। ଉଭୟ ଦେଶ ପାରସ୍ପରିକ ସ୍ୱାର୍ଥ ସମ୍ମିଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜ ନିଜର ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସାନାଇ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ। ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15 ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଟୋକିଓ ଗସ୍ତ କରିଥିଲେ। କୋଲକାତାର ତାର୍ତଲା ଅଟ୍ଟାଳିକା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଆହତମାନଙ୍କୁ କୋଲକାତାର ଏସ୍ଏସ୍କେଏମ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ୍ ଏହି ମାମଲାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ 6 ଜଣଙ୍କୁ ଗିରଫ କରିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତିସଂଘର ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଆଇଏମ୍ଓ ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ଚାଲିଥିବା ଜାହାଜ ଏସ୍କର୍ଟ ଅଭିଯାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଓମାନ ନିକଟରେ ଏକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ ଆଇଏମ୍ଓ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଆକ୍ରମଣ ଯୋଗୁଁ ଇରାନ୍ ସହ ହୋଇଥିବା ପ୍ରାରମ୍ଭିକ ଅସ୍ତ୍ରବିରତି ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାଇୱାନର ଏଭରଗ୍ରୀନ୍ ମେରାଇନ୍ କମ୍ପାନୀ କହିଛି ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ଅଜଣା ବସ୍ତୁ ସେମାନଙ୍କ କଣ୍ଟେନର ଜାହାଜରେ ବାଜିଥିଲା। ତେବେ ଜାହାଜଟି ସେହି ଜଳପଥରୁ ସୁରକ୍ଷିତ ଭାବେ ବାହାରି ଆସିଛି ଏବଂ ସେଥିରେ ଥିବା କର୍ମଚାରୀ ଓ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର 2 ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନ୍କୁ ଦାୟୀ କରିଛନ୍ତି। ଇରାନ୍ ପ୍ରଶାସନ ଚେତାବନୀ ଦେଇ କହିଛି ସେମାନଙ୍କ ଦ୍ୱାରା ଅନୁମୋଦିତ ରୁଟ୍ ବାହାରେ ଯାଉଥିବା ଜାହାଜଗୁଡ଼ିକୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ। ଆଇଏମ୍ଓ ମହାନିର୍ଦ୍ଦେଶକ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଜାପାନରେ 2 ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ମେଖଲା ଏବଂ ହିଗୋସର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଯାତାୟାତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ଆଶଙ୍କା ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯିବା ସହ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏପର୍ଯ୍ୟନ୍ତ 200 ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ଏବଂ କେତେକ ମୁଖ୍ୟ ଏକ୍ସପ୍ରେସ୍ ୱେକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବେଲଫାଷ୍ଟରେ ଚାଲିଥିବା ଭାରତ ଆୟାରଲାଣ୍ଡ ଅନ୍ତର୍ଜାତୀୟ ଟି20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟୋଜକ ଆୟାରଲାଣ୍ଡ 12 ଓଭରରେ 4 ହରାଇ 86 ରନ୍ ସଂଗ୍ରହ କରିଥିଲା। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଟି20 ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ଖେଳାଯିବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଏକ ମ୍ୟାଚ୍ରେ ଆଜି ନରୱେ ଓ ଫ୍ରାନ୍ସ ମଧ୍ୟରେ

0: ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଇରାକ ଓ ସେନେଗାଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଇକ୍ୱେଡର, ଆଇଭରିକୋଷ୍ଟ, ନେଦରଲ୍ୟାଣ୍ଡ୍ସ ଏବଂ ତୁର୍କୀ ବିଜୟ ଲାଭ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ ଏବଂ ଆୟାରଲାଣ୍ଡ ବିପକ୍ଷ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ସରକାରଙ୍କ ବିକାଶ ଓ ଉପଲବ୍ଧି ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଗତି ପ୍ରବାହ ଦୁଇ ବର୍ଷରେ ଦୁଇଗୁଣ ବିକାଶ ବିକାଶଧାରା ଓଡ଼ିଶା ସାରା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସିଏମ୍ କିଷାନ, ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଲକ୍ଷପତି ଦିଦି, ଅନ୍ତୋଦୟ ଗୃହ ଏବଂ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
3: ଓଡ଼ିଶା ସରକାରଙ୍କର ଦୁଇ ବର୍ଷର ଯୋଉ ବିଭିନ୍ନ ବିଭାଗର ପ୍ରୋଗ୍ରେସ ରିପୋର୍ଟ ନେଇକି ଲୋକଙ୍କ ପାଖକୁ ଯାଉଛୁ। ଉଦ୍ଦେଶ୍ୟ ଏଇଟା ଯେ ସରକାରଙ୍କୁ କେମିତି ଆମେ ଉତ୍ତରଦେହୀ କରାଇପାରିବୁ। ବହୁତ ସମୟରେ ଦଳ ଭାବେ ନାହିଁ ଯେ ସେମାନେ ଉତ୍ତରଦେୟୀ ବୋଲି, ଆମେ ଚାହୁଁଛୁ ଯେ ସରକାର ମାନେ ଉତ୍ତରଦେୟୀ ହେବା କଥା, ତାଙ୍କର ଆମର ବିବରଣୀ ନେଇକି ଲୋକଙ୍କ ପାଖକୁ ଯିବା କଥା, ଏବଂ ଗୋଟେ ଛାତ୍ର ଭଳିଆ ଛାତ୍ର ଯେମିତି ପାଠ ପଢେ ଏବଂ କ୍ଲାସର ପରୀକ୍ଷା ଦିଏ ଏବଂ ଶିକ୍ଷକ ମାନେ ତାର ମୂଲ୍ୟାଙ୍କନ କରନ୍ତି କେତେ ମାର୍କ ସେ ପାଇବ, ଆମେ ଚାହୁଁଛୁ ଗୋଟେ ସରକାରକୁ ମଧ୍ୟ ସେଭଳିଆ ଛାତ୍ର ଭାବରେ ଆମର ଶିକ୍ଷକ ଏବଂ ମୂଲ୍ୟାଙ୍କନ କରିବା ଲୋକ ହେଲେ ଭୋଟର ମାନେ ଯେଉଁମାନେ ଆମକୁ ନିର୍ବାଚିତ କରିକି ସରକାର ଗଠନ କରିବା ସୁଯୋଗ ଦେଇଛନ୍ତି। ତେଣୁ ଆମେ ଆମର ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ ଲୋକଙ୍କ ପାଖକୁ, ବିଭିନ୍ନ ବିଭାଗର ମଧ୍ୟ ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ। ଧାନ ଇନପୁଟ ସବସିଡି 800 ଟଙ୍କାରୁ ଆରମ୍ଭ କରିବା, ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କାରେ କ୍ରୟ କରିବାର ନିଷ୍ପତ୍ତି ନେବା, ସୁଭଦ୍ରା ଯୋଜନାରେ 5 ବର୍ଷ ଭିତରେ ବର୍ଷକୁ 10,000 ଲେଖା ହିସାବରେ ଓଡ଼ିଶାର ସମସ୍ତ 18 ବର୍ଷରୁ ଉର୍ଦ୍ଧ୍ୱ ମା ଭଉଣୀ ପାଖରେ ସୁଭଦ୍ରା ଯୋଜନା ପହଞ୍ଚେଇବା, ଏଠି ଶିକ୍ଷାର ମାନ ବଢେଇବା, ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚେଇବା, KG PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ମାଧ୍ୟମରେ ଓଡ଼ିଶାର ଛାତ୍ର ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା।
2: ଦେବଗଡ଼ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ନିବାରଣ ସମ୍ବନ୍ଧୀୟ POA ଆଇନ 1999ର କାର୍ଯ୍ୟକାରିତା ଉପରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ବର୍ଗର ଲୋକମାନଙ୍କ ସୁରକ୍ଷା, ସାମାଜିକ ସଶକ୍ତିକରଣ ଏବଂ ଅତ୍ୟାଚାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ 2 ପରୀକ୍ଷାରେ ଉତ୍ତୀର୍ଣ୍ଣ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଯଶୋଦା ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ 8 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରୀନ୍ ପ୍ୟାସେଜ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ପିଲାମାନେ ବଲାଙ୍ଗୀର ଓ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟରେ ନାମ ଲେଖାଇ ମାଗଣା ଉଚ୍ଚଶିକ୍ଷା ସୁବିଧା ପାଇବେ। ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଦେବଗଡ଼ରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି ସୁନିଶ୍ଚିତ କରିବା, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ଓ କିରୋସିନ୍ ମହଜୁଦ ରଖିବା, କୃଷି ପାଇଁ ବିହନ, ସାର ଓ କୀଟନାଶକ ସଂରକ୍ଷଣ କରିବାକୁ

0: ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର 500ରୁ ଅଧିକ ଗର୍ଭବତୀ ମହିଳା ଏହି ସେବାର ସୁଫଳ ପାଇଥିବାବେଳେ ସୁରକ୍ଷିତ ମାତୃତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ ରିଆମାଳ ଓ ତିଲେଇବଣି ବ୍ଲକରେ 73 ଜଣ ବୁଥ୍ ଲେଭେଲ୍ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁସାରେ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ ଓ ଅଯୋଗ୍ୟ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ ପ୍ରଚାର କରୁଛୁ ଚାଷୀ ଭାଇଙ୍କ ପାଇଁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତ୍ ଖୋଲା।

0: ଦାଦା ସେ ଏଇଟା ଗୋଟେ କାଣା କହୁଥିଲ ଯେ ଆଇଲା ବେଲିକେ ଯେନ୍ ହେ ଯେନ୍ ବର୍ଷା ବର୍ଷି ନି ହଉଛେ କେଁ ବର୍ଷା ହେଲା ବେଲିକେ ଆମର ବହୁତ ପାଣି ଯେନ୍ ବେକାର ନି ପଲେଇ ଯାଇସି କେଁ
1: ହଁ ହେଟା ବୋଲୁଛ ତ
0: ହଏ ହଏ
1: ଦେଖ ଯେତେବେଳେ ନିଙ୍ଗା ଯେନ୍ ବର୍ଷା ହେଇଯାଉଛେ ନିଙ୍ଗା ଇ ସମୟକେ ବୋଲ ତ ଆମେ ଯଦି ଆକ୍ତରିଆ ଯଦି ଆମେ ପ୍ରସ୍ତୁତି ହେଇଥିମା ଇ ଯେନ୍ ବର୍ଷା ଜଲ୍କେ ଯଦି ଆମେ ଭଲ୍ କରି ରଖିପାର୍ମା ମାନେ ଯେନ୍ ଜାଗାରେ ମାଟକାମ ନି ହେଇ ସେନେ ଭଲ୍ ହିସାବରେ ମାଟକାମ କର୍ମା ପାନ୍ ଯେନ୍ତା ଭଲ୍ କରି ରଖିପାର୍ମା ଯଦି ରଖିପାର୍ମା ବେଲେ ନିଙ୍ଗା ଆମର୍ ଯେତେବେଳେ ଚାଷ ସମୟକେ ନିଙ୍ଗା ଯେତେବେଳେ ଦରକାର ହେବା ଆମେ ହେ ପାନ୍ଟା ଲଗେଇ ପାର୍ମା ବୋହେନ
0: ଇଟା ଗୋଟେ ତ ବଢ଼ିଆ କଥା ଦାଦା ଦେଖ ପାନ୍ ନି ହେଲେ ଚାଷ କାହିଁରୁ କର୍ବ ଆରୁ ଆମର ଇ ଯେନ୍ ବଲାଙ୍ଗୀର ଅଞ୍ଚଲ ନି କେଁ ଇଟା ଟିକେ ତାମାନେ ମଡ୍ଡି ଅଞ୍ଚଲ କି ନି ଇଟା ଠିକ୍ ବେଲ୍କେ ବର୍ଷେ ନି ଆରୁ ଠିକ୍ ବେଲ୍କେ ଛାଡ଼ି ଦେସି ବୋଇଲେ ଇ ଯେନ୍ ପାନ୍ କେ ଆମେ ଯେନ୍ ସାଇତିକି ରଖବାରଟା ନି କେଁ ଇଟା ଆମେ ସବୁ ଜାଗାର କରବାର କଥା ଆରୁ ବେକାର ବେକାର କେ ପାନ୍ ବି ଛାଡ଼ି ନି ଦେବାର କଥା ବୋଲ
1: ତ ହେତିର୍ ଲାଗି ନିକେ ଆମେ ଆମର ଆଜ୍ଞା ଆମଙ୍କର ସାଙ୍ଗେ ଯୋଗାଯୋଗ କରବାର କଥା ଯେନ୍ ଜାଗାରେ ମାଟକାମ ହେବା ହେଇପାରବା ଯେନ୍ ଜାଗାରେ ଆମେ ଭଲ କରି ମୁଡ଼ା କଟା କରିପାର୍ମା ସେନ୍ତା ଯଦି ଆକ୍ତରିଆ କରିଦେମା ବେଲେ ନିଙ୍ଗେ ବର୍ଷା ହେଲା ପରେ ଆମେ ପାନ୍ଟା ଭଲ କରି ରଖିପାର୍ମା ବୋହେ
0: ହଏ ହଏ ବୋଇଲେ ସେଟା କେନ୍ତା ହିସାବରେ ରଖିଲେ କେନ୍ ଉପେଥି ରଖିଲେ ସେ ପାନ୍ଟା ଠିକ୍ ଠାକ୍ ରହିପାର୍ବା ଆର୍ ସେଟା ଆମର ଚାଷ କାମ ଥି ଲାଗି ପାର୍ବା
1: ହଏ ପରେ
0: ସେ ଉପେ ମାନେ ବି ଆମେ ଆଜ୍ଞା ମାନଙ୍କ ଠାନୁ ଶିଖିବାର କଥା
1: ଆରୁ ପାନ୍ ବର୍ଷିଲା ପରେ ନିଙ୍ଗେ ଆମେ ଅଯଥା ପାନ୍କେ ନି ଛାଣି ଦେବାର କଥା
0: ହଏ ହଏ
1: ଆରୁ ପର୍ଯ୍ୟନ୍ତ ଆମେ ଯଦି ରଖିପାର୍ମା ବେଲେ ନିଙ୍ଗେ ମାନେ ଦରକାର ବେଲ୍କେ ଆମେ ସେଟା ଲଗେଇ ପାର୍ମା ବୋହେ
0: ହଁ ହଁ ହଁ ବୋଇଲେ ପାନ୍ଟା କେନ୍ତା କରି ବେକାର ନି ପଲେଇ ଯିବା ସେ ସବୁ କଥା ଆମେ ଚିନ୍ତା କରବାର କଥା
1: ଏବର ବର୍ଷା ତ ଜାଣିଛ ଆଜ ବର୍ଷିଲେ କାଲି ନି
0: ହେନ୍ତା
1: ହଉଛେ କି ନି ବେଲେ ହେତିର୍ ଲାଗି ଯଦି ବର୍ଷା ହଉଛେ ବେଲେ ନିଙ୍ଗେ ଆମେ ଭଲ କରି ପାନ୍ଟା ରଖବାର କେ ପଡ଼ବା ବୋହେନ
0: ଦାଦା ଆର ପଦେ ଶୁନୁ
1: ହଏ ବୋହେନ ହେତିର୍ ଲାଗି ତ ଆର ପଦେ ମୁଇଁ ଆନିଛେ ବେଲେ ଇ ପଦଟା ଶୁନୁ
0: ହଁ ହଁ

0: ଆମର୍ ଯେନ୍ ଗୃହପାଳିତ ପଶୁପକ୍ଷୀ ଗାଏ ଦାମୁର୍ କୁକୁରା ଚିମ୍ରା ଛେଲ୍ ମେଢ଼ି ସବୁ ଯାକ ନେଇ କେଁ ବୋଲେ ଇହାଦେ ଯେନ୍ ବର୍ଷା ମାସ ଆସିଗଲାନ ନି କେଁ ଆମର୍ ଘର ଦ୍ୱାର ତ ଆମେ ସଜବାଜ କରୁଛୁଁ, ବାକି ଇମାନଙ୍କର ଗୁହାଲ ବି କେନ୍ତା କରି ବନେଇକି ରହିବା, କେନ୍ତା କରି ପାନ୍ ନି ପାଇବା, ସେ କଥା ବି ଆମେ ଟିକେ ଚିନ୍ତା କରବାର କଥା।
1: ଦେଖ ବର୍ଷା ହେବାର ଆଗରୁ ନିଙ୍ଗେ ଆମେ ଆମର ଘର ନିଙ୍ଗେ ଖପର କେ ଲେହେଣ୍ଟେ ଥିସୁ,
0: ଆର
1: ଭଲ ଖପର ସେନେ ଲଗେଇ ଥିସୁ, ସେନ୍ତା ଆମର ଗୁହାଲ କଥା ବି ଆମକୁ ଭାବବାର କେ ପଡବା, ଭଲ ହିସାବେ ନଡା ନୁଡି ଦେଇ ଦେବାର କଥା। ଆରୁ ଯେତେବେଳେ ବର୍ଷା ଆସୁଛି ନିଙ୍ଗେ ଦେଖାଯାଏସି ଯେ ବନେଟେ ବି ବର୍ଷି ଦେସି କିନି, ମାନେ ଗୁହାଲ ମାନେ ଗୋଟେ ଗୋଟେ ଜାଗାରେ ଢସ୍କି ବି ଯାଏସି, ସେଥିର୍ଲାଗି ଭଲ ହିସାବେ ସବୁ ଆମକୁ ଗୁହାଲ ବି ରଖବାର କେ ପଡବା। ବୁହେନ
0: ବୋଇଲେ ଜହ କରି ବର୍ଷା ହେଲା ଯେନ୍ ଧୁକି ଧୁକି ପାନ ବର୍ଷିସି ଛିଚା ମାରସି ଦେଖ, ବୋଇଲେ ସେଟା ବି ଟିକେ ଯତ୍ନବାନ ହେବାର କଥା ଯେ କେନ୍ତା କରି ସେ ତଲଟା ନିଙ୍ଗେ ପାନ ପେଚ ପେଚ ନି କରୁଥିବାର କଥା। ପାନ ପେଚ ପେଚ କଲେ ମାଛି କାଛି ନାନା ଜିନିଷ ହେସନ୍, ବିଚରେ ଗୃହପାଳିତ ପଶୁପକ୍ଷୀ ମାନେ ଦେଖ ସେମାନେ ଆମର ବାହାବଲେ ସେମାନଙ୍କୁ ଆମେ ବନେଇକି ରଖବାର କଥା।
1: ଆରୁ ଯେନ୍ ମାଛି କଥା ଯେନ୍ କହିଲ ବୋଲ ତ ମାଛି ମଶା ତ ହେବେ, ତ ହେତିର୍ ଲାଗି ବୋଲିକିରି ଆମର ଗାଈ ଗୋରୁ ମାନଙ୍କୁ ବୋଲ ତ ଭିନେ ଭିନେ ବେମାର ବି ହେସି, ତ ହେ ବେମାର ନି ହେବା ବୋଲିକିରି ନିଙ୍ଗେ ଆମେ ଆକ୍ତରିଆ ଟୀକାକରଣ ବ୍ୟବସ୍ଥା ବି କରବାର କେ ପଡବା।
0: ହଁ, ହେଟା ଗୋଟେ ମୁଖ୍ୟ କଥା ହେ, ବୋଇଲେ ବେମାର ହେଲେ ଆମେ କାଁ କରି ଚିକିତ୍ସା କରମା, ବେମାର ହେବାର ଆଗରୁ ନିକେ ଆମେ ଯଦି ସେ ଟୀକାକରଣ କରିଦେଇଥିମା ବେମାର କାହିଁ ଆଇବା କହ ଦାଦା। ଆର ପଦେ ଶୁନୁ
1: ହଏ ବୋହେନ ଇ ପଟଟା ଶୁନୁ।

ନିଜାମ ଲେଖିଥିବା ଏହି ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ପଙ୍କଜ ଓ ଶୈଳଭାମା। ସଙ୍ଗୀତରେ ସଜେଇଛନ୍ତି ସଞ୍ଜୟ।

ଶୁଣିଲେ ଓଡ଼ିଆ ସୁଗମ ସଙ୍ଗୀତ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣର 70ତମ ଭାଗ। ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ।

ରଙ୍ଗସଭାର ମଧ୍ୟଭାଗରେ ଶିବଧନୁ ସୀତାପ୍ରାପ୍ତି ଆଶାରେ ଜଣ ଜଣ କରି ଦଶ ସହସ୍ର ରାଜା ଧନୁ ଭାଙ୍ଗିବାକୁ ଯାଇ ବିଫଳ ଅସାମର୍ଥ୍ୟତାର ଗ୍ଲାନିରେ ସଲଜ୍ଜ ବଦନରେ ବସିଛନ୍ତି ନୃପତିଗଣ ବିମର୍ଷଜନକ କହିଛନ୍ତି ଧରା କ'ଣ ବୀରଶୂନ୍ୟ ଏହା ଯଦି ଆଗରୁ ଜାଣିଥାନ୍ତି ତେବେ ଏଭଳି ଏକ ପଣ ମୁଁ କରିନଥାନ୍ତି ମୋର କୁମାରୀ କ'ଣ କୁମାରୀ ହୋଇ ରହିଯିବ ଏହା ଶୁଣି କ୍ରୋଧିତ ଲକ୍ଷ୍ମଣ କହୁଛନ୍ତି ଏ ବାଣୀ ଆପଣଙ୍କ ମୁଖରେ ଶୋଭା ପାଏ ନା ଯେହେତୁ ଏହି ସଭାରେ ଉପସ୍ଥିତ ଅଛନ୍ତି ରଘୁବଂଶ ସମ୍ଭୂତ ବୀର।

ପ୍ରଚାର କଲୁ ତୁଳସୀ ରାମାୟଣର 70ତମ ଭାଗ ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ। କ୍ରିଷ୍ଣ କୁମାର ନରେଡ଼ା ଲେଖିଥିବା ଏହି ଗୀତଟି ପାଇଁ କଣ୍ଠ ଓ ସଙ୍ଗୀତ ଦେଇଛନ୍ତି ଅମରୀଶ ମିଶ୍ରା।

ଶୁଣିଲେ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଆଲବମ୍ ଗୀତ ଗୀତଗୁଡ଼ିକରେ କଣ୍ଠ ଓ ସଙ୍ଗୀତ ଦେଇଛନ୍ତି ହରିହରନ୍ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରଚନା କରିଛନ୍ତି ଇବ୍ରାହିମ୍ ଆସ୍କ

ଶୁକ୍ରାଚାର୍ଯ୍ୟ କଲୁ ହିନ୍ଦୀ ଆଲବମ୍ ଗୀତ ଗୀତଗୁଡ଼ିକରେ କଣ୍ଠ ଓ ସଙ୍ଗୀତ ଦେଇଥିଲେ ହରିହରନ୍ ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ହନୁମନ୍ତଙ୍କ ଠାରୁ ଶ୍ରୀରାମ ଲକ୍ଷ୍ମଣଙ୍କ ସନ୍ଦେଶ ପାଇ ଆଶ୍ୱସ୍ତ ସୀତୟା। ହୃଦୟ ଦହନ କାଳରେ ମାରୁତିଙ୍କ ଲଳିତ କଣ୍ଠସ୍ୱର ଦେବୀଙ୍କ ହୃଦୟ କନ୍ଦରକୁ ଦେଇଛି ଶୀତଳ ସ୍ପର୍ଶ। ସେଇ ସୁଶ୍ରୁତ ଶବ୍ଦ ଗୁଚ୍ଛରେ ବିଷ ପିଉଷର ସମାହାର ଯେମିତି ଶ୍ରୀରାମଙ୍କ ସୀତା ସ୍ନେହ ସୁଧାମୟ ହେଲେ ହେଁ ଅସହ୍ୟ ପତ୍ନୀ ବିଚ୍ଛେଦର ହଳାହଳ ବିଷଜ୍ଜଳ ସନ୍ତାପିତ ହୃଦୟରେ ଇତସ୍ତତ ଜନକ ନନ୍ଦିନୀ।

ଆତୁର ଚିତ୍ତରେ ପ୍ରାଣପ୍ରିୟାଙ୍କ ସନ୍ଧାନ ପାଇଁ ସର୍ବଦା ଚିନ୍ତିତ ଓ ମାନସିକ ଯନ୍ତ୍ରଣାରେ ପୀଡ଼ିତ ପତିଦେବଙ୍କ କରୁଣ ଚିତ୍ର ଛଲସି ଯାଉଛି ସାଧବୀଙ୍କ ମାନସ ପଟଳରେ। ମଳିନ ଶ୍ୟାମଳ ତନୁଶ୍ରୀ, ନିସ୍ତେଜ କମଳ ନୟନ, ଅବସ ପଦଯୁଗଳ ଏବଂ ସୀତା ଉତ୍ଥାର ପାଇଁ ଦୃଢ଼ ସଂକଳ୍ପର ଦୃଶ୍ୟ ଝଲସି ଉଠୁଛି ଜାନକୀଙ୍କ ସମ୍ମୁଖରେ। ସୁଖ ଏବଂ ଦୁଃଖର ଯମଜ ଖିଅରେ ବନ୍ଧା ଏ ଜଗତ, ନା ଧନୁର୍ଥର ଶ୍ରୀରାମ, ନା ଜନକ ରାଜ ଦୁଲାଳି ଅଯୋଧ୍ୟା କୁଳବଧୁ, ନା ବୀର ସୌମିତ୍ରୀ, କେହି ମଧ୍ୟ ନିସ୍ତାର ପାଇନାହାନ୍ତି ଏହି ଖେଳରୁ। ବନବାସର ବନବିହାର, ଜଳକ୍ରୀଡ଼ା, କାକଝାମ୍ପ, ଲକ୍ଷ୍ମଣଙ୍କ ଭାତୃପ୍ରେମ ଉଙ୍କି ମାରୁଛି ସୀତୟାଙ୍କ ମନ ମଧ୍ୟରେ। ରାମକଥା ପଚାରି ହନୁମାନଙ୍କ ମୃଦୁବାଣୀରେ ବିହଳିତା ସୀତା ବେଳେବେଳେ ଅସ୍ଥିରା ପଚାରୁଛନ୍ତି, କେବେ ଆସିବେ ଶ୍ରୀରାମ ଲକ୍ଷ୍ମଣ, କେବେ ନାଶ ଯିବ ମାୟାର ଲଙ୍କାଗଡ଼। ବେନିମାସ ସମୟ ହାତରେ ରାବଣର ବାରମ୍ବାର କଟାକ୍ଷ, ବେଳେବେଳେ ଭାଙ୍ଗି ପଡ଼ୁଛି ଦେବୀଙ୍କ ମାନବ ଶରୀର। ସୁସ୍ଥ ବୁଦ୍ଧିର ପ୍ରୟୋଗରେ ସବୁ ତନଖି ନେଉଛନ୍ତି ଅଞ୍ଜନେୟ।

ପ୍ରଚାର କଲୁ ରାମଲୀଳାର 55ତମ ଭାଗ। ପରିବେଷଣ କଲେ ଶ୍ରୀ ରାମଲୀଳା ନାଟ୍ୟ ସଂଘ ତୁସୁରା।

ଶୁଣିଲେ ଗୀତ ଗଜଲ କାର୍ଯ୍ୟକ୍ରମ। ଗୀତଗୁଡ଼ିକରେ କଣ୍ଠ ଓ ସଙ୍ଗୀତ ଦେଇଥିଲେ ପଙ୍କଜ ଉଦାସ। ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ପରେ ମୃତ୍ୟୁ ସଂଖ୍ୟା 599କୁ ବୃଦ୍ଧି। ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ।

ଏଗାର ମିନିଟ୍ ଏଇଠି ଶେଷ କରୁଛୁ ଆଜିର ଚଳିତ ଅଧିବେଶନ। ଆଗାମୀକାଲି ପ୍ରାତଃ 5:53 ଆମେ ପୁଣି ଉପସ୍ଥିତ ହେବୁ ନୂତନ କାର୍ଯ୍ୟକ୍ରମ ସହିତ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।